ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ ସକାଳ 5:57। ଆଜି ଶନିବାର 1948 ଶତାବ୍ଦୀ ଜ୍ୟେଷ୍ଠ 9 ଦିନ 2026 ମସିହା ମଇ ମାସର

ତିରିଶ ତାରିଖ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ ମାଙ୍ଗଳିକ।

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର। ଏବେ ଶୁଣିବା ଆଜିର ଭାବନା, ରଚନା ଓ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଆଜି ସକାଳର ଖବରକାଗଜ ଉପରେ ନଜର ବୁଲାଇବା ପୂର୍ବରୁ କିମ୍ବା ଚା କପ୍ଟା ଉଠାଇବା ଆଗରୁ ଆପଣଙ୍କୁ ଖାଲି ପେଟରେ ଯେଉଁ ଔଷଧଟା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ ସେଇଟା ଖାଇଛନ୍ତି ତ? ସକାଳ ଜଳଖିଆ ପରେ ପରେ ଯେଉଁ ସବୁ ଔଷଧ ଖାଇବାକୁ ଅଛି ସେଇଟା ମନେ ଅଛି ତ? ସକାଳ ହେବା ମାତ୍ରେ ଏବେ ଔଷଧ ଚିନ୍ତା, କେଉଁଟା ଖାଲି ପେଟରେ ତ ପୁଣି କେଉଁଟା ପୁରା ପେଟରେ, ତା ସାଙ୍ଗକୁ ଅଛି ପୁଣି ବିଭିନ୍ନ ପ୍ରକାରର ଚେକଅପ୍ ପରୀକ୍ଷା, ରକ୍ତଚାପ ମାପ, ରକ୍ତ ପରୀକ୍ଷା କରାଅ, ଖାଲି ପେଟରେ ବ୍ଲଡ୍ ଟେଷ୍ଟ, ପୁଣି ଖାଇବାର 2 ଘଣ୍ଟା ପରେ ଆଉ ଥରେ ଟେଷ୍ଟ, ସୁଗର ଆଉ ବ୍ଲଡ୍ ପ୍ରେସର ସେମାନଙ୍କ ସୀମାରେଖା ଭିତରେ ରହିଛନ୍ତି ନା ସୀମା ଅତିକ୍ରମ କଲେଣି ସେଇଟା ଭାବିବାକୁ ପଡ଼ୁଛି ସକାଳୁ ସକାଳୁ। ସକାଳର ଚା କପ୍ରେ ଚିନି କମ୍ରୁ ଯାତ୍ରା ପହଞ୍ଚିଗଲାଣି ବିନା ଚିନି ପର୍ଯ୍ୟନ୍ତ। ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଆଜି ସେଇ ସ୍ୱାସ୍ଥ୍ୟ ଚିନ୍ତା। ସହରରେ ପାଣି, ପବନ, ଖାଦ୍ୟ ପ୍ରଦୂଷିତ ରହିଛି, ଶବ୍ଦ ପ୍ରଦୂଷଣ, ସାମାଜିକ ପ୍ରଦୂଷଣ, ମାତ୍ର ଡାକ୍ତର ଉପଲବ୍ଧ, ସ୍ପେଶାଲିଷ୍ଟ, ସୁପର ସ୍ପେଶାଲିଷ୍ଟ। ଗାଁରେ ପରିବେଶ ନିର୍ମଳ, ପ୍ରଦୂଷଣ ନାହିଁ, ଧାଁ ଦୌଡ଼ କମ୍, ମାତ୍ର ଡାକ୍ତର ଔଷଧ ବି କମ୍। ଉଭୟ ଜାଗାରେ କିନ୍ତୁ ରହିଛି ସ୍ୱାସ୍ଥ୍ୟ ସମସ୍ୟା। ପ୍ରତ୍ୟେକ କଥା ପଛରେ କାରଣ ରହିଥାଏ। ଆଧୁନିକ ମଣିଷର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯେଉଁ ସବୁ କାରଣ ରହିଛି ସେ ଭିତରୁ ମୁଖ୍ୟ କାରଣଟି ହେଲା ଖାଦ୍ୟ ଅଭ୍ୟାସ। ପ୍ରାକୃତିକ ଶରୀର ହିତକାରୀ ଖାଦ୍ୟ ବଦଳରେ କୃତ୍ରିମ ଏବଂ ଜିହ୍ୱା ସୁଖକର ଖାଦ୍ୟ ଯେ ରୋଗର ଜନନୀ ଏଥିରେ ସନ୍ଦେହ ନାହିଁ। ମଣିଷ ବଞ୍ଚିବା ପାଇଁ ଖାଇବ ନା ଖାଇବା ପାଇଁ ବଞ୍ଚିବ, ଏହି ଅତି ସାଧାରଣ ଅଥଚ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କେତେଜଣ ନିଜକୁ ନିଜେ ପଚାରୁଛନ୍ତି। କୌଣସି ବାହାଘର, ଭୋଜି, ପାର୍ଟି କିମ୍ବା ପିକନିକ୍ରେ

ଦେଖିବାକୁ ମିଳେ ଆମର ଅସଲ ଚରିତ୍ର। ଫାଷ୍ଟଫୁଡ୍, ଜଙ୍କ୍ ଫୁଡ୍, ମାତ୍ରାଧିକ ତେଲ ମସଲା, ରଙ୍ଗ ଦିଆ ଖାଦ୍ୟ ଯଦି ଜୀବନର ଅଙ୍ଗ ପାଲଟିଯାଏ ତେବେ ସେଥିପାଇଁ ତ ତାର ମୂଲ୍ୟ ଦେବାକୁ ପଡ଼ିବ। ପେଟର ଭୋକ ଓ ଆଖିର ଭୋକ ଭିତରେ ଥିବା ପ୍ରଭେଦଟି ଯିଏ ଜାଣିପାରିଲା ଏବଂ ତଦନୁଯାୟୀ ଖାଦ୍ୟ ଗ୍ରହଣ କଲା, ରୋଗ ତା ପାଖରୁ ଅବଶ୍ୟ ଦୂରେଇ ରହିବ। ତେବେ ଆଜିର ଉପଭୋକ୍ତାବାଦର ଯୁଗରେ ଖାଦ୍ୟ ବ୍ୟବସାୟ ଏକ ବିରାଟ ଲାଭଜନକ ଧନ୍ଦାରେ ପରିଣତ ହେଲାଣି। ଫାଷ୍ଟଫୁଡ୍ ବ୍ୟବସାୟୀ ଆଜି ମାଲାମାଲ। ଘରୁ ଫୋନ୍ରେ ଅର୍ଡ଼ର ଦେଲେ କମ୍ପାନୀମାନେ ତତ୍ପର ପହଞ୍ଚାଇ ଦେବାକୁ ପିଜ୍ଜା, ବର୍ଗର ଇତ୍ୟାଦି। ଆଜି ସୃଷ୍ଟି ହେଲାଣି ଏକ ବିରାଟ କୃତ୍ରିମ ଖାଦ୍ୟ ବଜାର। ଛୋଟ ପିଲାଟିଏ ତାର କୁନି କୁନି ପାଦ ସ୍କୁଲ ଅଭିମୁଖେ ବଢ଼ଉ ବଢ଼ଉ ମଡର୍ଣ୍ଣ ମମି ଡାଡ଼ିମାନେ ତା ହାତରେ ଧରେଇ ଦେଉଛନ୍ତି ଚକଚକିଆ ପ୍ୟାକେଟ ଭିତରେ ଥିବା ନାନାଦି ଅଖାଦ୍ୟ। ବାସ୍ ଏଇଠୁ ଯଦି ଆରମ୍ଭ ହେଲା ଜୀବନର ଯାତ୍ରା, ତେବେ ଔଷଧାଶ୍ରିତ କାହିଁକି ନ ହେବ ପିଲାର ଜୀବନ? ଏ ପ୍ରସଙ୍ଗରେ ଏକ ଛୋଟ ପୌରାଣିକ ଗଳ୍ପର ଅବତାରଣା। ଏ ସଂସାରରେ ନିରୋଗୀ କିଏ? ଦିନେ ହଠାତ୍ ଏକ ପକ୍ଷୀ ମନରେ ଆନ୍ଦୋଳିତ ହେଲା ଏ ପ୍ରଶ୍ନ। ସେଇଠୁ ସିଏ ଗାଈ ବୁଲିଲା, କୋ ରୁକ୍ କୋ ରୁକ୍, ଅର୍ଥାତ୍ କିଏ ନିରୋଗ। ପକ୍ଷୀଟିର ଭାଷା କେବଳ ତା ଜାତିର ପକ୍ଷୀମାନେ ବୁଝିଲେ, ତାକୁ ପରିହାସ କଲେ, ଏଭଳି ଅବାନ୍ତର ପ୍ରଶ୍ନର କିଏ ଉତ୍ତର ଦେବ? ପକ୍ଷୀଟି କିନ୍ତୁ ନିରୁତ୍ସାହିତ ହେଲା ନାହିଁ, ପ୍ରଶ୍ନ ଧରି ଉଡ଼ି ବୁଲିଲା। ସଂଯୋଗକୁ ବୈଦ୍ୟ ବାକଭଟ୍ଟ ନଦୀକୁ ସ୍ନାନ କରିବାକୁ ଯାଉଥିବା ସମୟରେ ନଦୀ ତଟସ୍ଥ ଏକ ବୃକ୍ଷରେ ପକ୍ଷୀଟି ସେହି ପ୍ରଶ୍ନଟି ବାରମ୍ବାର ଉଚ୍ଚାରଣ କରୁଥାଏ। ବୈଦ୍ୟ ପକ୍ଷୀର ଭାଷା ବୁଝିପାରିଲେ ତାଙ୍କ ପାଖରେ ଥିଲା ପ୍ରଶ୍ନର ଉତ୍ତର। ସିଏ ଉତ୍ତର ଦେଲେ, ହିତଭୁକ୍ ମିତଭୁକ୍ ଋତଭୁକ୍। ପକ୍ଷୀଟି ସଠିକ୍ ଉତ୍ତର ପାଇ ଋଷିଙ୍କୁ ଧନ୍ୟବାଦ ଦେଇ ଚାଲିଗଲା। ବାକଭଟ୍ଟଙ୍କ ଉତ୍ତରର ଅର୍ଥ ହେଲା ହିତଭୁକ୍, ଅର୍ଥାତ୍ ଯିଏ ହିତକାରୀ ଖାଦ୍ୟ ଗ୍ରହଣ କରେ, ମିତଭୁକ୍ ଅର୍ଥାତ୍ ଯିଏ ଅଳ୍ପାହାରୀ, ଋତଭୁକ୍ ଅର୍ଥାତ୍ ଯାହାର ଖାଦ୍ୟ ସତ୍ ଉପାୟରେ ଅର୍ଜିତ ଧନ ଦ୍ୱାରା ସଂଗୃହୀତ। ବାସ୍ତବରେ ବାକଭଟ୍ଟଙ୍କ ଏହି ନିରୋଗ ରହିବାର ସହଜ ସୂତ୍ରଟି ଆଧୁନିକ ମଣିଷ ଆପଣେଇ ନେଲେ ତାକୁ ଆଉ କାହିଁକି ଭଲା ଏକ ଔଷଧାଶ୍ରିତ ଜୀବନ ଜିଇଁବାକୁ ପଡ଼ନ୍ତା?

ଦ୍ରୁମିଳ ଭଗବାନଙ୍କ ଲୀଳାବତାର ବର୍ଣ୍ଣନା ଉପଲକ୍ଷେ ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଏବଂ କଳ୍କୀ ଅବତାର କଥା ସଂକ୍ଷେପରେ କହିଛନ୍ତି। ନିମିଙ୍କ ପ୍ରଶ୍ନର ଉତ୍ତର ଦେଇ ଯୋଗୀନ୍ଦ୍ର ଚମସ କହିଛନ୍ତି, ଯାହାଙ୍କ ଭାଗ୍ୟରେ ହରିକଥା ଶ୍ରବଣ ଏବଂ କୀର୍ତ୍ତନ ଘଟେ ନାହିଁ ସେମାନେ କରୁଣାର ପାତ୍ର। ଦାମ୍ଭିକ ଅଭିମାନୀ ଲୋକେ ଭଗବତ ପ୍ରିୟ ସାଧୁମାନଙ୍କୁ ଉପହାସ କରିଥାନ୍ତି ଏବଂ ମୈଥୁନ ପ୍ରଧାନ ଗୃହରେ ବାସ କରି ସ୍ତ୍ରୀ ସଙ୍ଗ, ମାଂସ ଭକ୍ଷଣ ଓ ସୁରାପାନ କରି ବେଦବିଧାନ ଲଙ୍ଘନ କରିଥାନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 465। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ବଲାଙ୍ଗୀର, ସମୟ 6:45। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲିକିର ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଆଜିଠାନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା।

ଆମୂଲ ହେଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆର୍ ଗୋପାଳନ କହିଛନ୍ତି, ପ୍ରକ୍ରିୟାଟି 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହାଯ୍ୟ କରିବାର ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫରୁ 27,000 ଅଧିକା ବୁଥ୍ ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍। ବିଏଲ୍ଓମାନଙ୍କର ଜରିଆଥି ସାଧାରଣ ଲୋକେ ଭୋଟର ଆଇଡି ସଂଶୋଧନ କରିପାରିବେ। ଏସ୍ଆଇଆର୍ ପ୍ରକ୍ରିୟା ଏବେ ମାସର 28 ତାରିଖ ତକ ଚାଲିବା ବୋଲିକରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆର୍ ଦୁନିଆ ସାରା ଲୋକ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଆରେ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବୋଲି ତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବା ରାଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ଏବେ 1 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳ 8 ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବାର ଶୁଣାଣି ଲାଗି ଆଗରୁ ପଞ୍ଜୀକରଣ କରିଥିବାର ଆବେଦନକାରୀମାନେ ଏଦିନ ନିଜର ଅଭିଯୋଗ ଜଣାଇ ପାରିବେ। ଏଥିଲାଗି ସେମାନଙ୍କୁ ଫେରଖାଏ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନତି ପାଣ୍ଠି ପ୍ରଦାନ ଆର୍ ଇତାର ବିନିଯୋଗ ବାବଦେ ସମୀକ୍ଷା କରିଛନ୍। ବୈଠକ ଥି ସମଗ୍ର ଶିକ୍ଷାଥି 3.0 କେ ଆଇବା ଦିନେ ଅୟତ୍କା ଦକ୍ଷ ସ୍ୱଚ୍ଛ ଆର୍ ଫଲାଫଲ ଭିତ୍ତିକ କରବାର୍କେ ଜୋର୍ ଦିଆଯାଇଛି। ଇ ବଛରଠାନୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାଥି ଅୟତ୍କା ସମନ୍ୱୟ ଆର୍ ବ୍ୟାପକ ପ୍ରଭାବ ପକାବାର୍ ଲାଗି ଗୋଟେ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବା ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ସେ କହିଛନ୍, ଯୋଜନା ଅନୁସାରେ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ଶ୍ରୀ ଆର୍ ଅଲଗା ସବୁ ପ୍ରମୁଖ ଫ୍ଲାଗ୍ସିପ୍ ଯୋଜନାମାନଙ୍କର ମିଶ୍ରଣକେ ସମନ୍ୱିତ କରାଯିବା, ଯେନ୍ଟା ସମଗ୍ର ଶିକ୍ଷା ବ୍ୟବସ୍ଥାକେ ଗୁଟେ କରି ରଖବାର୍ଥି ସାହାଯ୍ୟ କରବା। ଉପମୁଖ୍ୟମନ୍ତ୍ରୀ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଦିଲ୍ଲୀଠାରେ ହୋଇଥିବା ଜାତୀୟ ଖରିଫ୍ ସମ୍ମିଳନୀକୁ ଯୋଗ ଦେଇକରି ରାଜ୍ୟର ଡିଜିଟାଲ୍ ଆର୍ ସ୍ଥାୟୀ ସଂସ୍କାର ବିଷୟ ଆଲୋଚନା କରିଛନ୍। ଇତାର ଛଡ଼ା ଶ୍ରୀ ସିଂହଦେଓ ରାଜ୍ୟର ପ୍ରମୁଖ ଦାବି ବିଷୟ ଆଲୋଚନା କରିଛନ୍। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ, ଦୂରଦୃଷ୍ଟି ଆର୍ ରାଜ୍ୟର ବିକଶିତ ଓଡ଼ିଶା 2036 ଆଭିମୁଖ୍ୟ ନେଇକରି ରାଜ୍ୟ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀମାନଙ୍କର ଆୟ ବଢ଼ାବାର ଆର୍ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ କରବାର୍ ଲାଗି ଚାଷୀ କୈନ୍ଦ୍ରିକ ନୀତି କାର୍ଯ୍ୟକାରୀ କରୁଛନ୍ ବୋଲି ଶ୍ରୀ ସିଂହଦେଓ କହିଛନ୍। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆଇବା 2026 ଖରିଫ୍ ଋତୁ ଲାଗି ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ କେନ୍ଦ୍ରୀୟ ନେତାମାନଙ୍କ ସାଙ୍ଗେ ଭିନ୍ ଆଲୋଚନା କରିଛନ୍। ଓଡ଼ିଶାନ ଗୋଟେ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବ୍ଷ୍ଟ୍ରେସ୍ ଉତ୍ପାଦନ ୟୁନିଟ୍ ସ୍ଥାପନା କରବାର୍କେ ଓଡ଼ିଶା ସରକାର ଇଣ୍ଟେଲ୍ କର୍ପୋରେସନ୍ ଆର୍ 3DS ୟୁଏସ୍ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଦେଶର ସବୁଠାରୁ ବଡ଼ ଉଚ୍ଚା ପ୍ରଯୁକ୍ତି ଉତ୍ପାଦନ ନିବେଶ ଭିତରୁ ଗୋଟିଏ। ଏହି ୟୁନିଟ୍ ଭୁବନେଶ୍ୱର ଖୋର୍ଦ୍ଧା ଭିତରେ ସ୍ଥାପନା ହେବାର ପ୍ରସ୍ତାବ ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଆର, ଇଣ୍ଟେଲ୍ର ସିଇଓଙ୍କର ଉପସ୍ଥିତି ଥି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକେ ସଫଲ କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଲୋକର ସହଯୋଗ ଆର୍ ସମର୍ଥନ କାମନା କରାଯାଇଛି। ଘରେ ଘରେ ଯାଇକରି ଯାଞ୍ଚ କରୁଥିବାର ବିଏଲ୍ଓମାନଙ୍କୁ ସଭେ ସହଯୋଗ କରବାର୍ ଲାଗି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଲୋକର ସୁବିଧା ଲାଗି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆର୍ ସବୁ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ଏତାର ସହିତ ଭୋଟର ତାଲିକା ବାବଦେ କେନ୍ସିଭିଲ୍ ସାହାଯ୍ୟ ଲାଗି ଟୋଲ୍ ଫ୍ରି ନମ୍ବର 1950 ଥି ସମ୍ପର୍କ କରବାର୍ ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧୀ ଓଡ଼ିଶା ପୁଲିସ୍ର ସ୍ପେଶାଲ୍ ଡ୍ରାଇଭ୍ ଗଲା 18 5,703 ଜଣଙ୍କର ବିରୋଧନ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଫେରାର ଥିବାର 520 ଜଣ ଅଭିଯୁକ୍ତକୁ ଧରାଯାଇକରି କୋର୍ଟ ଚାଲାଣ କରାଯାଇଥିବା ବେଳେ 957 ଜଣ ଅଭ୍ୟାସଗତ ଅପରାଧୀଙ୍କର ବିରୋଧନ 129 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇତାର ଛଡ଼ା 126 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ 2,620 ଜଣଙ୍କର ବିରୋଧନ ପଦକ୍ଷେପ ନିଆଯାଇଛି। ଆଇବା ଦିନେ ଭିଲ୍ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧନ ସ୍ପେଶାଲ୍ ଏନ୍ଫୋର୍ସମେଣ୍ଟ ଜାରି ରହିବା ବୋଲିକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ବ୍ୟାଙ୍କକ୍ଠାରେ ଚାଲିଥିବା ବିଶ୍ୱ ପାରା ତୀରନ୍ଦାଜି ସିରିଜ୍ 2024 ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ 2 ସ୍ୱର୍ଣ୍ଣ ପଦକ ଜିତିକରି ଏବେ ଏସୀୟ ପାରା ଗେମ୍ସ 2024 ଲାଗି ଯୋଗ୍ୟତା ଅର୍ଜନ କରିଛନ୍। ଏଥିନେଇ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଆଜିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍କୋ ସବ୍ଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ରାଜ୍ୟ ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ 3GS ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୟୁନିଟ୍ ଖୋର୍ଦ୍ଧା ଅଞ୍ଚଳରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦେଶରେ ସେମି କଣ୍ଡକ୍ଟର ଉତ୍ପାଦନ ପାଇଁ ସହାୟକ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ 5-6 ମଧ୍ୟରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ବିନିଯୋଗ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ସମଗ୍ର ଶିକ୍ଷା 3.0 ଆଗାମୀ ଦିନରେ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପାଇଁ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ, ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ ଶ୍ରୀ ଏବଂ ଅନ୍ୟ ଯୋଜନାଗୁଡ଼ିକର ମିଶ୍ରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ, କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ୍ ଟପରମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଲୋକଭବନରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷିକ୍ଷେତ୍ର ଆନୁମାନିକ ଭାବେ 5.3% ହାରରେ ଅଭିବୃଦ୍ଧି ହାସଲ କରୁଛି।

0: ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ 5 ଜିଲ୍ଲାର 11 ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ଥିବା ଖଣି ବ୍ଲକ ନିଲାମ ପାଇଁ ଜୁଲାଇ ମାସ 13 ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ପିତେଇପୁରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବନ୍ତ ଏଥିରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର ଏବଂ ମାର୍କେଟ କମ୍ପ୍ଲେକ୍ସ ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଡମା ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସୁନାମି ପ୍ରସ୍ତୁତି ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ସିରିଜ୍ 2026ରେ ରାଜ୍ୟର ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ ପାରାଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପାୟଲଙ୍କୁ 5,46,666 ଟଙ୍କାର ପ୍ରୋହାହନ ରାଶି ଏବଂ କ୍ରୀଡ଼ା ସରଞ୍ଜାମ କ୍ରୟ କରିବା ପାଇଁ ଅତିରିକ୍ତ 3,23,100 ଟଙ୍କା ପ୍ରଦାନ କରାଯାଇଛି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଥିଲା। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ଗତକାଲି 10 ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ହାଡ଼ ପରିହା ରୋଗ ଆଲୋଚନା କରିଛନ୍ତି ଡାକ୍ତର ମନୋରଞ୍ଜନ ମଲ୍ଲିକ।
2: ସାଧାରଣତଃ ହାଡ଼ ପରିହା ବା ଓଷ୍ଟିଓପୋରୋସିସ୍ କହିଲେ ଆମେ ବୋନ୍ ବା ହାଡ଼ର ଡେନ୍ସିଟି ଅର୍ଥାତ୍ ସାନ୍ଦ୍ରତା କମିଯିବା ବୋଲି ବୁଝୁ। ମଣିଷର ହାଡ଼ ପ୍ରୋଟିନ୍ ଓ ମିନେରାଲ ସମିଶ୍ରଣରେ ତିଆରି। ଏହି ରୋଗରେ ହାଡ଼ର ପ୍ରୋଟିନ୍ ଏବଂ ମିନେରାଲ 2 ଯାକ କମିଯାଏ। ହାଡ଼ ପରିହା ରୋଗର ଅନେକ କାରଣ ଅଛି। ବାର୍ଦ୍ଧକ୍ୟ ଅବସ୍ଥା, ଋତୁସ୍ରାବ ବନ୍ଦ ହେବା ପରବର୍ତ୍ତୀ ସମୟ, ଅଧିକ ସମୟ ଅଚଳ ହୋଇ ବିଛଣାରେ ପଡ଼ି ରହିବା, ପୁଷ୍ଟିହୀନତା, ବିଭିନ୍ନ ହରମୋନ୍ ଜନିତ ରୋଗ ଯଥା ଅତ୍ୟଧିକ ଥାଇରଏଡ୍ ହରମୋନ୍ ବା ଥାଇରୋଟକ୍ସିକୋସିସ୍, ଡାଇବେଟିସ୍ ଏବଂ ଆହୁରି ଅନେକ ହରମୋନ୍ ଜନିତ ରୋଗ ହାଡ଼ ପରିହାର କାରଣ ହୋଇଥାନ୍ତି। ଗର୍ଭାବସ୍ଥା, ଆଣ୍ଠୁଗଣ୍ଠି ବାତ ବା ରିମାଟିଜିମ୍, ବିଭିନ୍ନ ଔଷଧ ସେବନ ଯଥା ଷ୍ଟିରଏଡ୍, ହେପାରିନ୍ କିମ୍ବା ଆଣ୍ଟି କନଭଲସନ୍ ଡ୍ରଗ୍ସ ଏହାର ଲକ୍ଷଣ। ବହୁତ ଦିନ ଧରି ଅଣ୍ଟା, ମେରୁହାଡ଼ ବଥା ରହିବା, ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା, ମେରୁହାଡ଼ ଭାଙ୍ଗି ଦବିଯିବା ଏବଂ କୁଜ ପଡ଼ିଯିବା, ଉଚ୍ଚତା କମ୍ ହୋଇଯିବା, ମଣିବନ୍ଧ ପାଖ ହାଡ଼ ଭାଙ୍ଗିଯିବା, ଜଙ୍ଘର ଉପରପଟ ହାଡ଼ ଭାଙ୍ଗିଯିବା, ଏହିସବୁ ଲକ୍ଷଣମାନ ହାଡ଼ ପରିହା ରୋଗ ସହିତ ସମାନ୍ତରଳ ଭାବରେ ଦେଖାଯାଇଥାଏ। ଓଷ୍ଟିଓପୋରୋସିସ୍ ବା ହାଡ଼ ପରିହା ରୋଗ ଡାଇଗ୍ନୋସିସ୍ କରିବାକୁ ହେଲେ ସବୁଠାରୁ ସହଜ ଉପାୟ ହେଉଛି ଏକ୍ସରେ। କିନ୍ତୁ 30-40% ହାଡ଼ କ୍ଷୟ ହେବା ପରେ ଓଷ୍ଟିଓପୋରୋସିସ୍ ଏକ୍ସରେରେ ଦେଖାଯାଇଥାଏ। ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ହେଲା ସିଟି ସ୍କାନ୍, ଅଲ୍ଟ୍ରାସାଉଣ୍ଡ ବା BMD, ବୋନ୍ ମିନେରାଲ୍ ଡେନ୍ସିଟି। ନିୟମ ଅନୁଯାୟୀ 65 ଉର୍ଦ୍ଧ୍ୱ ସମସ୍ତଙ୍କର ବୋନ୍ ଡେନ୍ସିଟି ନିରୂପଣ କରିବା ଉଚିତ। ଯଦି ବୋନ୍ ମିନେରାଲ ଡେନ୍ସିଟି ଏକ ନିର୍ଦ୍ଦିଷ୍ଟ ବୟସରେ ଯେତିକି ରହିବା କଥା ତାଠାରୁ 2.5 ଷ୍ଟାଣ୍ଡାର୍ଡ ଡେଭିଏସନ୍ ତଳେ ରହେ ତେବେ ଓଷ୍ଟିଓପୋରୋସିସ୍ର ଚିକିତ୍ସା କରିବା ଜରୁରୀ। ଆଜିକାଲି ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଗଣାରେ ବୋନ୍ ମିନେରାଲ ଡେନ୍ସିଟି ଟେଷ୍ଟ କରାଯାଉଛି। ଏଥିରେ ରୋଗୀକୁ

0: ସାମାନ୍ୟତମ କଷ୍ଟ ବି ହୁଏ ନାହିଁ। ଦୁଇ ତିନି ମିନିଟ୍ ମଧ୍ୟରେ ଏହି ପରୀକ୍ଷା କମ୍ପ୍ୟୁଟର ଦ୍ୱାରା କରାଯାଉଛି। ଚିକିତ୍ସା ପାଇଁ ପ୍ରଥମତଃ ଧୂମପାନ ଏବଂ ନିଶା ସେବନ ବନ୍ଦ କରିବା, ନିୟମିତ ବ୍ୟାୟାମ ହାଡ଼କ୍ଷକୁ ବନ୍ଦ କରେ, ପୁଷ୍ଟିକର ଖାଦ୍ୟ ଏବଂ କ୍ୟାଲସିୟମ ନିହାତି ଆବଶ୍ୟକ। ବଜାରରେ ମିଳୁଥିବା ଅନେକ ଧରଣର କ୍ୟାଲସିୟମ ଟାବ୍ଲେଟ୍ ବିନା ପରାମର୍ଶରେ କିମ୍ବା ବିନା ଅନୁପାତରେ ଖାଇବା ଅନୁଚିତ। ସଠିକ୍ ଡୋଜ୍ ଏବଂ ସଠିକ୍ ପ୍ରିପାରେସନ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେବନ କରିବା ବିଧେୟ। ତା ଛଡ଼ା ଯେଉଁ ସବୁ ରୋଗଗୁଡ଼ିକ ଅସ୍ଥିଓପରୋସିସର କାରଣ, ସେସବୁର ସଠିକ୍ ନିରୂପଣ କରି ତହିଁର ଚିକିତ୍ସା କରିବା ଆବଶ୍ୟକ। ଋତୁସ୍ରାବର ପରବର୍ତ୍ତୀ ଲକ୍ଷଣ ଏବଂ ହାଡ଼କ୍ଷୟ ଜନିତ ସମସ୍ୟାର ଚିକିତ୍ସା କରିବା ଲାଗି HRT ବା ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଭଳି ଅତ୍ୟାଧୁନିକ ପଦ୍ଧତି ବାହାରିଲାଣି। ଏହାଦ୍ୱାରା ଅସ୍ଥିଓପରୋସିସକୁ ବହୁ ଗୁଣରେ ରୋକାଯାଇପାରିବ। ଅସ୍ଥିଓପରୋସିସ ଯୋଗୁଁ ଶରୀରର ହାଡ଼ ଭାଙ୍ଗିଯିବା ଦ୍ୱାରା ରୋଗୀ ଅଚଳ ହୋଇଯିବାର ଅନେକ ଦୃଷ୍ଟାନ୍ତ ରହିଛି। ଜଙ୍ଘର ଖଞ୍ଜା ଅର୍ଥାତ୍ ହିପ୍ ଜଏଣ୍ଟର ପାଖରେ ହାଡ଼ ଭାଙ୍ଗିଗଲେ ଅପରେସନ ଦ୍ୱାରା ତାହାର ସଠିକ୍ ଚିକିତ୍ସା କରାଯାଏ। ମେରୁ ହାଡ଼ ଭାଙ୍ଗିଗଲେ ଏବଂ ମଣିବନ୍ଧ ହାଡ଼ ଭାଙ୍ଗିଗଲେ ବିଭିନ୍ନ ବ୍ରେସ୍ ଅଥବା ପ୍ଲାଷ୍ଟର କାଷ୍ଟ ଦ୍ୱାରା ତାହାର ଚିକିତ୍ସା କରାଯାଇଥାଏ। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କିଓର୍, ଅର୍ଥାତ୍ ଅସ୍ଥିଓପରୋସିସ୍ ଯୋଗୁଁ ହାଡ଼ ଭାଙ୍ଗିଯିବା ପୂର୍ବରୁ ଏହାର ଚିକିତ୍ସା କରାଯିବା ବାଞ୍ଛନୀୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ହାଡ଼ ପରିହାର ରୋଗ, ଆଲୋଚନା କରିଥିଲେ ଡାକ୍ତର ମନୋରଞ୍ଜନ ମଲ୍ଲିକ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିଭିନ୍ନ ପରିସ୍ଥିତିରେ ଦେଖାଦେଉଥିବା ସୁରକ୍ଷା ଆହ୍ୱାନର ଦୃଢ଼ତାର ସହ ମୁକାବିଲା ପାଇଁ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ। ଗତକାଲି ଗୁଜରାଟର ଭୁଜରେ ବିଏସ୍ଏଫ୍ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ଶାହା ଏହା କହିଛନ୍ତି। ଭାରତ ପାକିସ୍ତାନ ସୀମାରେ ବିଏସ୍ଏଫ୍ର 2 ଆଉଟ୍ପୋଷ୍ଟକୁ ମନ୍ତ୍ରୀ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି।
2: बीएसएफ की सीमा सुरक्षा के कंसेप्ट को पूर्णतया बदलने का निर्णय किया है। एक चतुष्कोणीय कंसेप्ट के साथ एक सुरक्षा ग्रिड हम आने वाले दिनों में बनाएंगे और बॉर्डर सुरक्षा की जगह टेरिटोरियल सुरक्षा का एक नया कंसेप्ट भी लॉन्च करेंगे और बीएसएफ के जवानों की तो प्रमुख जिम्मेदारी रहेगी ही रहेगी। ये मिलाकर समग्र बॉर्डर बांग्लादेश और पाकिस्तान एक सुरक्षा ग्रिड मजबूत बनाने का काम हम स्मार्ट
1: ବିଏସ୍ଏଫ୍ ପ୍ରତିଷ୍ଠାକୁ 60 ପୂରଣ ହୋଇଥିବା ବେଳେ ସୀମା ସୁରକ୍ଷାରେ ବିଏସ୍ଏଫ୍ର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷା କ୍ଷେତ୍ରରେ ପାରମ୍ପରିକ ପଦ୍ଧତିକୁ ପରିବର୍ତ୍ତନ କରି ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାରେ ବିଏସ୍ଏଫ୍ ଯବାନଙ୍କ ସହ ଜନସାଧାରଣ, ପ୍ରଶାସନ, ସ୍ଥାନୀୟ ପୁଲିସ୍ ଏବଂ ସାମରିକ ବାହିନୀ ମଧ୍ୟରେ ପ୍ରାଥମିକ ଦାୟିତ୍ୱ ସାମିଲ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସ୍ମାର୍ଟ ସୀମା ସୁରକ୍ଷା ପ୍ରକଳ୍ପ ଅଧୀନରେ ସୀମାରେ ସୁରକ୍ଷା ଗ୍ରିଡ୍ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚାଲିଛି। ଏଥିରେ କୋଟି କୋଟି ଟଙ୍କା ନିବେଶ କରାଯିବା ସହ ୱାଚ୍ ଟାୱାର, ରାଡାର ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି। ଗ୍ରିଡ୍ ପ୍ରତିଷ୍ଠା ହେବା ପରେ ଦେଶର ସୀମା ଲଙ୍ଘନ କରିବା ପାଇଁ କେହି ସାହସ କରିବେ ନାହିଁ ବୋଲି ଶ୍ରୀ

କହିଛନ୍ତି। ପଶ୍ଚିମବଙ୍ଗ ସହ ବାଂଲାଦେଶ ସୀମାରେ ତାରବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ଜମି ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରିତା ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ତୃତୀୟ ପର୍ଯ୍ୟାୟକୁ ଦକ୍ଷ ଏବଂ ସ୍ୱଚ୍ଛ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ, ଉଲ୍ଲାସ, ପିଏମ୍ଶ୍ରୀ ଓ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ସମ୍ମିଳିତ କରି ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ସ୍କୁଲ ଶିକ୍ଷା ଇକୋସିଷ୍ଟମରେ ଏହିସବୁ ଯୋଜନାଗୁଡ଼ିକ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ। ବୈଠକରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ପୁଷ୍ଟିସାର, ଦକ୍ଷତା ବିକାଶ, କ୍ରୀଡ଼ା ଏବଂ କଳା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ରୁଷ ୟୁକ୍ରେନ୍ ବିବାଦ ସଂଘର୍ଷ ଶେଷ ହେବାକୁ ଯାଉଛି। ରୁଷ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେଠାକାର ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତିକୁ ଆକଳନ କରି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି। ତେବେ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ରୁଷ ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ୍ ସହ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ କୌଣସି ସମୟରେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1987 ମଇ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଆଜି ପଣଜୀଠାରେ କଳା ଏକାଡେମୀରେ ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଯୋଗଦେବେ। ଦେଶରେ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଥିକ ସେବା ବିଭାଗ ଏକ ପୋର୍ଟାଲ ଆରମ୍ଭ କରିଛି। ଦେଶର 12 ସରକାରୀ ବ୍ୟାଙ୍କ ସହଯୋଗରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଅନ୍କ୍ଲେମ୍ଡ ଆସେଟ୍ସ ପୋର୍ଟାଲ .in ସମସ୍ତ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହାଦ୍ୱାରା ଅଧିକ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ଆର୍ଥିକ ଇକୋସିଷ୍ଟମ ଗଠନ ହୋଇପାରିବ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ 5 ଭାରତ ଗସ୍ତରେ ଆସି ଆଜି ସକାଳେ ବିହାରର ଗୟାରେ ପହଞ୍ଚିବେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବାଣିଜ୍ୟିକ ନେତୃତ୍ୱଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ଭାବରେ ହ୍ଲାଇଙ୍ଗ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାମାର ଭାରତ ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିବେ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଉଭୟ ନେତା ଭାରତ ମ୍ୟାମାର ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଡିଜାଇନ୍ ଲିଙ୍କ୍ଡ ଇନ୍ସେଣ୍ଟିଭ୍ ଯୋଜନା ଉତ୍ସାହଜନକ ଫଳାଫଳ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ତିରୁଅନନ୍ତପୁରମ୍ ଭିତ୍ତିକ ସେମି କଣ୍ଡକ୍ଟର ଷ୍ଟାର୍ଟଅପ୍ ନେତ୍ରା ସେମି ଦ୍ୱାରା ଦେଶର ପ୍ରଥମ ଏଜ୍ ଏଆଇ ସିଷ୍ଟମ୍ ଅନ୍ ଚିପ୍ ନେତ୍ରା A2000 ବିକଶିତ କରାଯାଇଛି। ବାଣିଜ୍ୟିକ ସ୍ତରରେ ଏହି ଚିପ୍ ବ୍ୟବହାର ହେଲେ ଅଟୋମୋବାଇଲ୍, ରୋବୋଟିକ୍ସ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ଆହୁରି ଉନ୍ନତ ହୋଇପାରିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କେନ୍ଦ୍ର ସରକାର ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନ୍ୟୁନ 30 ପାଇଁ ଏଲ୍ପିଜି ମହଜୁଦ ରଖିବାକୁ କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପଶ୍ଚିମ ଏସିଆ ବିବାଦ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି, ସରକାର ରଣନୈତିକ ସଂରକ୍ଷଣ ମାଧ୍ୟମରେ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସରକାରୀ ତୈଳ ବିପଣନ କମ୍ପାନୀ, ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ନିୟମିତ ସଂରକ୍ଷଣ ସମେତ ଅତିରିକ୍ତ ଇନ୍ଧନ ମହଜୁଦ ଲାଗି ଯୋଜନା କରିବା ପାଇଁ କୁହାଯାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ଯୁଗ୍ମ ସଚିବ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍

0: ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ବିଶୋଧନାଗାରଗୁଡ଼ିକ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ ସର୍ବାଧିକ 92,000 ଏଲ୍ପିଜି ଉତ୍ପାଦନ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ ଚାରିଦିନରେ 1,78,00,000 ଏଲ୍ପିଜି ବୁକିଂ କରାଯାଇଥିବା ବେଳେ 96% ବିତରଣ କରାଯାଇଥିବା ସେ କହିଛନ୍ତି। ଜନସାଧାରଣଙ୍କୁ ଇନ୍ଧନ ଆବଶ୍ୟକତା ନେଇ ବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
1: मैं आप सभी के द्वारा सभी लोगों से अपील करना चाहूंगी कि सरकार सभी घरों तक एलपीजी सिलेंडर्स की उपलब्धता और डिलीवरी सुनिश्चित कराने के लिए हर संभव प्रयास कर रही है। इसके साथ सरकार सभी पेट्रोल पंप पर पेट्रोल और डीजल की आपूर्ति सुनिश्चित करने के लिए भी प्रयासरत है। इसलिए अफवाहों पर ध्यान न दें और अपने दैनिक उपयोग में ऊर्जा को बचाने का हर संभव प्रयत्न करें। बल्क और इंडस्ट्रियल
0: ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ମନ୍ତ୍ରଣାଳୟ ପକ୍ଷରୁ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟାର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। 215 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିଲା। ସୁମନ ଗିଲ୍ 53 ବଲ୍ରୁ 104 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 58 ରନ୍ କରିଥିଲେ। ସୁମନ ଗିଲ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 214 ରନ୍ ସ୍କୋର କରିଥିଲା। ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। 4 ସ୍ୱର୍ଣ୍ଣପଦକ ସମେତ ଭାରତ ଏପର୍ଯ୍ୟନ୍ତ 8 ପଦକ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଗତକାଲି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ଗୋଟିଏ ସ୍ୱର୍ଣ୍ଣ ସମେତ 7 ପଦକ ଜିତିଛନ୍ତି। 19 ବର୍ଷୀୟ ପୂଜା ସିଂ ମହିଳା ହାଇଜମ୍ପରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ 5,000 ମିଟର ପୁରୁଷ ଦୌଡ଼ରେ ନୀତିନ ଗୁପ୍ତା, ମହିଳା ଡିସ୍କସ୍ ଥ୍ରୋରେ ଅମାନତ କାମ୍ବୋଜ ଏବଂ ପୁରୁଷ ଡିକାଥଲନ୍ରେ ରାହୁଲ ଝାକଡ଼ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ ବଲାଙ୍ଗୀର ଭକ୍ତିଗୀତ ଶୁଣିବା ଗୌରଚରଣଙ୍କ ରଚନାରୁ କଣ୍ଠଦାନ କରିଛନ୍ତି କଲ୍ୟାଣୀ ଭଟ୍ଟାଚାର୍ଯ୍ୟ।

0: ଭକ୍ତି ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ଏବେ ଶୁଣିବା ଚାଷର ହାଲ।
1: ବୁନବାର ଆଘନୁ ବିହନ ନିର୍ବାଚନ କରବାରଟା ସବୁଠାନୁ ଗୁରୁତ୍ୱପୂର୍ଣ୍ଣ କଥାଏ। ଇ କଥାଟା ଆମର୍ ଚାଷୀ ଭାଇମାନେ ନିହାତି ଜାନବାର୍ ଦରକାରେ। ଠିକ୍ ବିହନ ବାଛିକରି ଆମେ ଯଦି ବୁନମା ବୋଲେ ଭଲ୍ ଚାଷ୍ ହେଇଥିସି। ଇଟା ଯଦି ନାଇଁ କରିପାରିଲା ବୋଲେ ଗୋଟେ ଋତୁ କି ଗୋଟେ ବରଷ ଆମେ ପୁରା କ୍ଷତିରେ ପଡ଼ିଥିସୁଁ। ତ ସେଥିର୍ଲାଗି ଆମର୍ ସବୁ ଚାଷୀ ଭାଇମାନେ ଠିକ୍ ବିହନ ବ୍ୟବହାର କରବାର୍ ଲାଗି ସବୁବେଳେ ଚେଷ୍ଟା କରିବେ। ଠିକ୍ ବିହନ ବ୍ୟବହାର ନାଇଁ କଲେ ଗଜା ନାଇଁ ବାହାରିଥାଏ। ଗଜା ବାହାରିଲେ ବି ଗଛ ଯେନ୍ ହିସାବେ ହୃଷ୍ଟପୃଷ୍ଟ ହେବାର କଥା ସେ ହିସାବେ ନାଇଁ ହୁଏ। ଆମେ ଇନେ ଯେତେ ଖତ ସାର ଦେଲେ କି ଭିଟାମିନ୍ ଦେଲେ ବି ଗଛଟା ଭଲ୍ ହିସାବେ ନାଇଁ ବଢ଼ିଥାଏ। ଫସଲଟି ଅଧିକା ରୋଗ ପୋକ ହେଇଥିସନ୍, ଅମଲ ସମୟାନେ ଆଗ ପଛ ହେଇଥିସି। ଆରୁ ଯେନ୍ ହିସାବେ ଅମଲ ହେବାର କଥା ସେତ୍କି ନେଇ ହେଇକରି କମିଯାଇଥିସି। ଇସବୁ ଅସୁବିଧା ନାଇଁ ହେବାର୍ ଲାଗି ସବୁବେଳେ ଆମର୍ ଚାଷୀ ଭାଇମାନେ ଠିକ୍ ବିହନ ବ୍ୟବହାର କରବାରଟା ସବୁବେଳେ ଗୁରୁତ୍ୱ ଦେବେ। ଆମର୍ ଯେନ୍ ନିଜର ଅଞ୍ଚଳର ଲାଗି କେନ୍ କେନ୍ କିସମର ବିହନ ବ୍ୟବହାର କଲେ ଠିକ୍ ହେବା ସେଟା ଜାନବାରଟା ନିହାତି ଦରକାର। ଅଲଗା ଜିଲ୍ଲା କି ଅଲଗା ରାଜ୍ୟରେ ଅଲଗା ଅଞ୍ଚଳରେ ଭଲ ଅମଲ ଦେଉଥିବାର କିସମ ଆମର୍ ଅଞ୍ଚଳଥି ଭଲ୍ ଅମଲ ଦେବା ଏନ୍ତା କିଛି ଠିକ୍ ନାଇଁନ। ସେଥିର୍ଲାଗି ଆମର୍ ଅଞ୍ଚଳର ଲାଗି କେନ୍ କିସମଟା ଠିକ୍ ସେଟା ଆମର୍ ଚାଷୀ ଭାଇମାନେ ଜାନବାର ଦରକାର। କେତେଟା କିସମ ଅଛେ ଯେନ୍ କିସମ ମାନେ କି ନିର୍ଦ୍ଦିଷ୍ଟ ଋତୁରେ ଭଲ୍ ହେଇଥିସି। ହେଥିର୍ଲାଗି ଋତୁ ଅନୁଯାୟୀ ଫସଲ କିସମ ନିର୍ବାଚନ କରବାରଟା ଆମର୍ ଚାଷୀ

0: ଭାଇମାନେ ଟିକେ ଦୃଷ୍ଟି ଦେବେ। ବିହନ ଘିନ୍ଲା ବେଲ୍କେ ଇ ତାର୍ କିସମ୍, ପ୍ୟାକିଂ, ତାର୍ ତାରିଖ, କେତେ ଦିନ ଯାଏ ବ୍ୟବହାର କରାଯାଇପାର୍ବା, ଇ କଥାକେ ବି ଆମର୍ ଚାଷୀ ଭାଇମାନେ ଦେଖ୍ବାକେ ପଡ଼୍ବା। ବେଶୀ ପୁରୁଣା ବିହନ ଘିନ୍ବାର୍ଟା ଠିକ୍ ନାଇଁ ସେ। ଭଲ୍ କମ୍ପାନୀର ବିହନ କିଣିଲେ ଆମର୍ ଚାଷ୍ଟା ଭଲ୍ ହେଇଥିସି। ଯେନ୍ ଚାଷୀ ଭାଇମାନେ ନିଜର୍ ବିହନ ବ୍ୟବହାର କରୁଛନ୍ ବୋଇଲେ ସେତାକେ ଟିକେ ବିଶୋଧନ କର୍ବାକେ ପଡ଼୍ବା। ବିଶୋଧନ କରିଦେଲେ ଭଲ୍ ଗଜା ହେଇଥିସି ଆର୍ ଗଛ୍ଟା ବି ହୃଷ୍ଟପୃଷ୍ଟ ହେଇଥିସି। ସବୁବେଲେ ଆମର୍ ଚାଷୀ ଭାଇମାନେ ନିଘା ରଖ୍ବେ ଯେ ବିହନ ବୁନ୍ବାର ଆଗନୁ ବିହନର ଗଜା ପରୀକ୍ଷା କର୍ବାର୍ଟା ସବୁଠାନୁ ବଡ଼ କଥା ଏ। ଗଜା ପରୀକ୍ଷା କରିଦେମା ବୋଇଲେ ବିହନରୁ କେନ୍ ପ୍ରକାର ଗଜା ହେଉଛେ ଆମେ ଜାଣିପାର୍ମା ଆର୍ ସେ ହିସାବେ ବିହନକେ ବ୍ୟବହାର କରିପାର୍ମା। ଯଦି ନିଜର ଘରେ ବିହନ ଅଛେ ବୋଇଲେ ସେଟାକେ ଟିକେ ପରୀକ୍ଷା କର୍ବାକେ ପଡ଼୍ବା। ବିହନ ପରୀକ୍ଷା କର୍ବାର୍ଟା ଗଜା ପରୀକ୍ଷା କର୍ବାର୍ଟା ସବୁଠାନୁ ସହଜ ଏ। ଥରେ ବିହନରେ ଗଜା ହେବାର କ୍ଷମତା ଜାଣିଗଲେ ଆର୍ ହଇରାଣ ହେବାକେ ନାଇଁ ପଡ଼େ। ଘାଏ ଘାଏ ବିହନ ବୁନ୍ଲା ପରେ ଇଥିରୁ ଭଲ୍ ଗଛ୍ ନାଇଁ ହେଇଥାଏ, ଇଟା ଜାଣ୍ଲା ବେଲ୍କେ ବହୁତ ଡେରି ହେଇଯାଇଥିସି। ହେତିର୍ ଲାଗି ନିଜର ବିହନ ଗଜା ହେବାର କ୍ଷମତା ପୂର୍ବରୁ ଇଟାକେ ଜାଣିଦେବାର ଦରକାର ଏ। ବୁନ୍ବାର୍ ଲାଗି ଯେନ୍ ବିହନ ଉଦ୍ଦିଷ୍ଟ ଇଥିରୁ ଶହେଟା ଗନି ଗନି କରି ନେବାକେ ହେବା। ଗନ୍ଲା ବେଲେ ଭଲ୍ ମନ୍ଦ ନାଇଁ ବାଛିକିରି ଯାହା ହାତେ ପଡ଼୍ଲା ସେଟାକେ ନେମା। ଗୋଟେ ଛୋଟ ଜାଗାନେ କି ଠୁଲାନେ କିଛି ଗୁଣ୍ଡ ମାଟ ରଖି ନେବାକେ ପଡ଼୍ବା। ଇ ମାଟରେ ଅନ୍ୟ କୌଣସି ମଞ୍ଜି ନେଇଥିଲେ ବହୁତ ବଢ଼ିଆ। ଗନାଯାଇଥିବାର ବିହନକେ ଇ ମାଟିରେ ତୁପି ଦେବାକେ ପଡ଼୍ବା। ତାର୍ପରେ ଇଥିରେ ଟିକେ କମ୍ ପାନ୍ ଝିଟି ଦେବାକେ ହେବା। ମଝିରେ ମଝିରେ ପାନ୍ ଦେଇକରି ମାଟକେ ଉଦା ରଖ୍ବାକେ ପଡ଼୍ବା। ସାତ ଦିନ ପରେ ମଞ୍ଜିନୁ ଗଛ ବାହାରିଥିସି। ବାହାରିଥିବାର ହୃଷ୍ଟପୃଷ୍ଟ ଗଛ ସବୁ ଗନିଦେମା। ଇଟାକେ ଶତକଡ଼ା ହିସାବେ ନେଇକରି ବିହନର ଗଜା ହେବାର କ୍ଷମତା ଜାଣି ହେଇଥିସି। ଧାନ, ରାଏସ, ଅଲସି, ପେଶି, ପୁଲୁତ, ନଲତା ଇଥିରେ ସର୍ବନିମ୍ନ 80% ହେବାର ଦରକାର। ଇ ହିସାବେ ଆମେ ଗଜା ପରୀକ୍ଷା କରିପାର୍ମା।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବୋଝେ?
1: ହଁ, 5000 ବଞ୍ଚିଗଲା।
2: ତ ନୂଆ ଶାଢ଼ୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
2: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି ଏବେ, ଯାଅ ଭାଇ।
3: RBI କହେ,
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଏନ୍ତା ଏନ୍ତା କଥା କହୁଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ।
4: ଆଜିକାଲି ଯେନ୍ ଆଡ଼େ ବଲ୍ବ ଧୁମାଧୁମ୍ ମିଟିଂ ମାନେ ହଉଛେ। ଆଗ କମ୍ ମିଟିଂ ହଉଥିଲା ଆରୁ ସେଟାକେ ସଭା ବୋଲି ଆମେ କହୁଥିଲା, ଏଭେ ଛୋଟ ମିଟିଂ ବଡ଼ ମିଟିଂ ସବୁ ହଉଛେ। 8-10 ଲୋକ ଯେନ ଠିଆ ହେଇକରି କି ବସିକରି କେନ୍ସି ଭି ବିଷୟରେ ଚର୍ଚ୍ଚା କଲେ ତାହାକେ ମିଟିଂ ବୋଲି ଦଉଛନ୍। କେତେବେଳେ ଯେ 100 କି ସେତୁ ଜହ ଲୋକ ବି ମିଟିଂରେ ଜମା ହେସନ୍ ବଡ଼ ହଲ୍ରେ, ନାଇଁ ହେଲେ ତ ପଡ଼ିଆରେ ଟେଣ୍ଟ ଗାଡ଼ିକରି ମିଟିଂ ବି ହେସି। ମିଟିଂ ଯେନ୍ତା ବି ହଉ ସେଥିରେ ଇଟିଂଟା ମାନେ ଖାଇବାରଟା ରହିଲେ ଯେ। ମିଟିଂକେ ଯିବାର ଆଗରୁ କିଏ କିଏ ତ ପଚାରାସନ୍ ଯେ ମିଟିଂରେ କାଣା କାଣା ଖାନା ପିନାର ଲାଗି ଅଛେ, ଚା ଟିଫିନ୍ ହେବା କି ମିଲ୍ ବି ହେବା, ମିଲ୍ ହେବା ବୋଇଲେ ଭେଜ୍ କି ନନ୍ଭେଜ୍, ଏନ୍ତା କରି କେତେ ନେ କେତେ କଥା। ମିଟିଂରେ ଯେତେ ଯହ ଖାନାପିନା କରିପାରବ ସେତ୍କି ଯହ ଲୋକ ବାଗ ଜମା ହେବେ। ଏନ୍ତା ବି ହେସି ଯେ କେତେ ଲୋକ ମିଟିଂକେ ଆଇଥିସନ୍ ହେଲେ ମିଟିଂ କିଏ କରୁଛେ କାଁରି କରୁଛେ କିଛି ନେଇ ଜାନିଥାନ୍। ସେମାନେ ମିଟିଂ ଥି ବସ୍ବେ, ତାଲି ମାରବେ, ଭାଷଣ ଦେଉଥିବାର ବକ୍ତା ଭାବ୍ବେ ମୋର୍ କଥାଥି ଲୋକ ଗଦଗଦେଇ କରି ଥାପଡ଼ି ପିଟୁଛନ୍ ବୋଲି। ସାହିତ୍ୟ ମିଟିଂ, ଧାର୍ମିକ ମିଟିଂ, ସାମାଜିକ ମିଟିଂ, ସାଂସ୍କୃତିକ ମିଟିଂ, ରାଜନୀତିକ ମିଟିଂ, ଇତାର ବାହାରେ ପ୍ରାଇଭେଟ ମିଟିଂ, ସରକାରୀ ମିଟିଂ କରି କେତେ ପ୍ରକାରର ମିଟିଂ ହେସି। କିଛି କାମ ହଉ କି ନି ହଉ ମିଟିଂ କିନ୍ତୁ ଜୋରଦାର ହିସାବରେ ଚାଲ୍ସି। ମିଟିଂ ସାଙ୍ଗେ ଇଟିଂଟା ଠିକ୍ ଅଛେ ବୋଇଲେ ଶ୍ରୋତା ବକ୍ତା ସଭେ ଉସତ୍। ଏବେ ସବୁଆଡ଼େ ଯେନ୍ ହିସାବ ମିଟିଂ ହଉଛେ ଇ ଯୁଗକେ ମିଟିଂ ଯୁଗ କହିଲେ ବି ଚଲ୍ବା ବାଗିର୍ ଲାଗ୍ସି। ଥରେକା ମୋର କଲେଜ ପଢ଼ା ପୁତୁରାର ସାଙ୍ଗେ ମୁଇଁ ଗୋଟେ ମିଟିଂକେ ବାହାରିଲି। ଆମର ସହରକେ ବଡ଼ ବଡ଼ ମନ୍ତ୍ରୀମାନେ ଆଇବାର ଥିଲା। ଗୋଟେ ମେଲା ପଡ଼ିଆରେ ଟେଣ୍ଟ ଗାଡ଼ି କରି ଚୌକି ଚୁକା ପଡ଼ିଛେ, ମିଟିଂ ଜାଗାର ତଲେ କାର୍ପେଟ୍ ପଡ଼ିଛେ, ଗୋଟେ ବଡ଼ ଭାରି ହଲ୍ ଲେଖେନ୍ ଦିଶୁଛେ। ଲୋକ ବାଗ ମା ବହେନ ବଇଛନ୍, ଷ୍ଟେଜ୍ରେ କେତେଟା ଅଫିସର ଆରୁ ତାଙ୍କର ପିଏ ଆଜ୍ଞାମାନେ ବି ଅଛନ୍, ମନ୍ତ୍ରୀମାନେ ନିହେ ଆସନ୍। ମିଟିଂ ଆରମ୍ଭ ନିହେ ହୁଏ, ଚା ବିସ୍କୁଟ ପାନ୍ ପାଉଚ୍ ଟ୍ରେ ଧରିକରି ଲୋକ କେତେଟା ହଲ୍ ଭିତରେ ବୁଲୁଛନ୍। ଚୌକିରେ ବସିଥିବାର ଜ୍ଞାନୀ ଗୁଣୀ ସୁଧିଜନମାନେ ନିଜର ନିଜର ହିସାବେ ଚା କପ୍ ବିସ୍କୁଟ ପାନ୍ ପାଉଚ୍ ଉଠଉଛନ୍, ଅଇଁଠା କପ୍ ଜରି ସବକେ ତାଙ୍କର ଚୌକି ତଲେ, ନାଇଁ ହେଲା ତ ତରାରେ ପକଉଛନ୍। ହଲ୍ ବାହାରେ ୟୁଜ୍ ମି ଲେଖା ହେଇଥିବା ଡଷ୍ଟବିନ୍ କେତେଟା ଥୁଆ ହେଇଛେ, ସେନ କେହି ନି ପକାବାର୍। ଘୋଡ଼େ ଗଲା ଉତାରୁ ପ୍ୟାକେଟ୍ମାନଙ୍କୁ ଟିଫିନ୍ ଭରିକରି ହଲ୍ ଭିତରେ ସମକୁ ବଣ୍ଟାଗଲା। ସେତେବେଳେ ବି ସେ ସମାନ କଥା,

0: ଟିଫିନ୍ ଖାଇଲା ଠୁଙ୍ଗା ମାନକେ ସଭେ ଯାକ ଇଆଡ଼େ ସିଆଡ଼େ ଫିକୁଛନ୍। ମୁଇଁ ଗୋଟେ କୋଟ୍ ପିନ୍ଧା ଆଜ୍ଞାର ପାଖେ ବସିଥିଲି, କେନ୍ ଡିପାର୍ଟମେଣ୍ଟର ଅଫିସର ଟିକେ ହେଲେ। ମୁଇଁ ସାହସ କରି ତାକୁ ପଚାରାଲି, ଆଜ୍ଞା ଡଷ୍ଟବିନ୍ ତ ଥୁଆ ହେଇଛେ, ହେନ କେନ୍ତା ଜରି ଠୁଙ୍ଗା କେହି ନି ପକାବାର୍। ସେ ମୋତେ ରିସ୍ମି ହେଲା ବାଗିର କହିଲେ, ମିଟିଂ ସରିଲେ ସ୍ୱିପର୍ ଏସବୁକେ ଡଷ୍ଟବିନ୍ରେ ପକାବା। ପାଖେ ବସିଥିବାର ବବାଟେ ମୋର ପୁତୁରାକେ ପଚାରୁଥାନ୍, ଇ ମିଟିଂ କେତେବେଳେ ସରବା? ଖାନାପିନା ସାରିକରି ଆମର୍ ଗାଁକେ ଫିରିଲେ ଯାଇ, ଆମର୍ ଗାଁର 25-30 ଜଣ ଆଇଛୁଁ, ମିଟିଂ ହେବା, ଚାଲ ଖାଇ ପିଇକରି ଆଇବ ବୋଲିକରି କହିଛନ୍ ଆର୍ ଆମକୁ ଆନିଛନ୍। କେତେଜଣ ଟାଉନ୍ ବୁଲି ଯାଇଛନ୍, ଆରୁ କେତେଜଣ ଇଠାନେ ବୁଲି ବୁଲି ଟିଫିନ୍ ଖାଉଛନ୍। 2 ବଜାନିକେ ଷ୍ଟେଜ୍ରେ ଥିବାର ଆଜ୍ଞାଟେ ମାଇକ୍ରେ କହେବାକେ ଲାଗ୍ଲେ, ମନ୍ତ୍ରୀ ଆଜ୍ଞାମାନେ ଇହାଦେ ପହଞ୍ଚିଲେ ଆର୍ ଟିକେକେ ମିଟିଂ ଷ୍ଟାର୍ଟ ହେବା। ମନ୍ତ୍ରୀମାନେ ଆଇଲେ, ଭାଷଣ ଦେଲେ, ଇଆଡ଼େ ହଲ୍ ପାଖେ ଥିବା ରନ୍ଧା ଜାଗାରେ ମିଲ୍ ଖାଇବାର ଆରମ୍ଭ ହୋଇଗଲାନ। ସେନ ଲୋକବାକ ଖାଇବାର ଜାଗାରେ ଠେଲା ପେଲା ହେଲେନ। ହଲ୍ ଭିତରେ ଯେନ୍ ଲୋକବାକ ବଇଛନ୍, ସେମାନେ ମନ୍ତ୍ରୀଙ୍କର ଭାଷଣ ଶୁଣିକରି ଜୋରଦାର ଥାପଡ଼ି ପିଟୁଛନ୍। ମୁଇଁ ମନ୍ତ୍ରୀଙ୍କର ଭାଷଣ ସବୁଯାକ ନି ବୁଝିପାରୁଥାଇ, ଭାବିଲି ଯେନ୍ମାନେ ଥାପଡ଼ି ମାରୁଛନ୍ ସେମାନେ ସବୁ କଥା ବୁଝୁଥିବେ କେହେଲେ। ମୋର ପାଖର ଆଜ୍ଞା ଜଣେକେ ପଚାରାଲି, ଭାଷଣରେ ମନ୍ତ୍ରୀ କାଣା କହୁଛନ୍, ମୁଇଁ ନି ବୁଝିପାରିଲି, ଟିକେ କହୁନ୍ ତ। ସେ ବୋଇଲେ, ବୁଝବାର କିଛି ନାଇଁନ, ଖାଲି ଥାପଡ଼ି ପିଟବ ନ, ଘଡ଼ି ଦେଖ 4 ବାଜିଲାନ, ମିଟିଂ ଜଲ୍ଦି ସରବା ବୋଲି ତାଲି ମାରୁଛେ, ବେଶୀ ଥାପଡ଼ି ମିଟିଂ ସରବାର ସିଗ୍ନାଲ ଆଏ। ମନ୍ତ୍ରୀ ଆର୍ ତାଙ୍କର ସାଙ୍ଗେ ଯେନ୍ ଅଫିସରମାନେ ଆଇଛନ୍, ସେମାନେ ଆମର ହାବ ଭାବ ଦେଖିକରି ଇନେ ସେନେ ଜରି ଠୁଙ୍ଗା ପକାବାର ଠେଲା ପେଲା ହେବାର ଦେଖିକରି କାଣା ଭାବୁଥିବେ ଗା, ଆମର ସ୍ୱଚ୍ଛତା ମିଶନ କେନ୍ଆଡ଼େ ଗଲା, ଏନ୍ତା କେତେ କେତେ କଥା ମୋର ମୁହଁକେ ଆସୁଥିଲା।
1: ଏନ୍ତା ଏନ୍ତା କଥା କହୁଥିଲେ ସତ୍ୟନାରାୟଣ ପାଣିଗ୍ରାହୀ। ଆକାଶବାଣୀ ବଲାଙ୍ଗୀର, ଦେଶଭକ୍ତି ଗୀତ ଶୁଣିବା, ନଟବର ଚିନ୍ତକଙ୍କ ରଚନାରୁ। ଗାଇଛନ୍ତି ସ୍ୱାଗତିକା ମହାପାତ୍ର।

0: ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: କଥାଚିତ୍ର କଭି କଭି ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ସାହିରଙ୍କ ଗୀତ ରଚନା, ସଙ୍ଗୀତ ଖୟାମ।

0: ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଥିଲେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଏହି କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା। ବନିଗଲା ବଜେଟ୍? ହଁ, 5,000 ବଞ୍ଚିଗଲା। ତ ନୂଆ ଶାଢ଼ୀ ନେଇଯିବା? ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ। ଦେଖେଇ ହଉଛି, ଏବେ ଯାଅ ଭାଇ।
4: ଆର୍‌ବିଆଇ କହେ,
3: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଏବେ ଶୁଣିବା

ଓଡ଼ିଆ କଥାଚିତ୍ରର ଗୀତ କଥାଚିତ୍ର କଙ୍ଗ ଶିଉଳୀ ଗାଇଛନ୍ତି ସୌରଭ ନାୟକ ଏବଂ ଲୋପିତା ମିଶ୍ର। ଗୀତ ଓ ସଙ୍ଗୀତ ଶ୍ରୀନିବାସ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଇଛନ୍ତି ବିଶ୍ୱରୂପ ମହାପାତ୍ର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ବିଶ୍ୱରୂପ ମହାପାତ୍ର। କଥାଚିତ୍ର କେହି ନୁହେଁ କାହାର।

ଶୁଣୁଥିଲେ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 9ଟା ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ମଜରୁ ସୁଲତାନପୁରୀ। ସଙ୍ଗୀତରେ ସଜିଛନ୍ତି ରାହୁଲ ଦେବ ବର୍ମନ। କଥାଚିତ୍ର ମେଲା।

ପରବର୍ତ୍ତୀ କଥାଚିତ୍ର ହରେ ରାମା ହରେ କ୍ରିଷ୍ଣା ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କ ଗୀତ ରଚନା, ସଙ୍ଗୀତ ଆର୍ ଡି ବର୍ମନ।

ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।

କଥାଚିତ୍ର ରାମ ଲଖନ ଗାଇଛନ୍ତି ଅନୁରାଧା ପୋଡ଼ୱାଲ। ଆନନ୍ଦ ବକ୍ସିଙ୍କ ଗୀତ ରଚନା ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରାଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଲାଲ ଦୁପଟ୍ଟା ମଲମଲକା। ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ। ଗୀତରଚନା ମଜରୁ ସୁଲତାନପୁରୀ। ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଥ।

ହିରୋ କଥା ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ରେଶମା, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ବାତାୟନ କାର୍ଯ୍ୟକ୍ରମରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ଆକାଶବାଣୀ ବଲାଙ୍ଗୀର ଗୀତ ଗଜଲ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଚନ୍ଦନ ଦାସଙ୍କ କଣ୍ଠରେ କେତୋଟି ଗୀତ। ପ୍ରଥମେ ଶୁଣିବା ନସିମ ରିଫତଙ୍କ ଗୀତ ରଚନାରୁ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଏଥର ଶୁଣିବା ନୁସରତ ବଦରଙ୍କ ରଚନାରୁ

ଶ୍ରୋତାବନ୍ଧୁ, ଗୀତ ଗଜଲ କାର୍ଯ୍ୟକ୍ରମରେ ଆଜିର ଶିଳ୍ପୀ ହେଉଛନ୍ତି ଚନ୍ଦନ ଦାସ। କଣ୍ଠଶିଳ୍ପୀ ଏଥର ଗାଇଛନ୍ତି ରମଲ ସେହଗଲଙ୍କ ରଚନାରୁ।

ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣୁଥିଲେ, କଣ୍ଠଦାନ କରିଥିଲେ ଏବଂ ସ୍ୱରରେ ସଜେଇଥିଲେ ଚନ୍ଦନ ଦାସ। ଆକାଶବାଣୀ ବଲାଙ୍ଗୀର, ସମୟ ଦିନ 12:30 ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ବ୍ୟବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବରେ ଲାଇନ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ହେବାକୁ ଥିବା ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଐତିହାସିକ ଏବଂ ସାଂସ୍କୃତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1961 ମସିହାରେ ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଗୋଆ ଦାମନ ଓ ଡିଉ ସହିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। 1967 ମସିହାରେ ଐତିହାସିକ ମତଦାନ ମାଧ୍ୟମରେ ଗୋଆବାସୀ ସ୍ୱତନ୍ତ୍ର ଗୋଆ ଗଠନ ନେଇ ମତ ପ୍ରକାଶ କରିଥିଲେ। 1987 ମସିହାରେ କୋଙ୍କଣୀ ଭାଷାକୁ ସରକାରୀ ଭାବେ ମାନ୍ୟତା ମିଳିବା ପରେ ଗୋଆର ସ୍ୱତନ୍ତ୍ର ପରିଚୟ ପାଇଁ ପଥ ଉନ୍କକ୍ତ ହୋଇଥିଲା। ସେହି ବର୍ଷ ମେ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିଲା। ପଣଜୀ କଳା ଏକାଡେମୀଠାରେ ଆଜି ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଆଧୁନିକ ବିକାଶକୁ ଆପଣେଇବା ସହ ଗୋଆ ନିଜର ସାଂସ୍କୃତିକ ମୂଳଦୁଆକୁ ସଫଳତାର ସହ ସଂରକ୍ଷିତ କରି ରଖିପାରିଛି। ସାଂସ୍କୃତିକ ଆଦାନ ପ୍ରଦାନ, ସାମାଜିକ ସମନ୍ୱୟ ଏବଂ ବୌଦ୍ଧିକ ଆତ୍ମୀୟତାର ଗୋଆ ଏକ ଉଜ୍ଜଳ ସଭ୍ୟତା ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ କାର୍ଟୁନିଷ୍ଟ ମାରିଓ ମିରାଣ୍ଡାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକଟିକଟ ଏବଂ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ ଉପରାଷ୍ଟ୍ରପତି କରିଛନ୍ତି। ଏହି ଅବସରରେ ଗୋଆର ସିଏସ୍ଆର୍ ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ସହ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଓ ନିରନ୍ତର ବିକାଶର ରାଜ୍ୟ ଭାବେ ଗୋଆ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟର ପ୍ରଗତି ଏବଂ ପରିଚୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବରପୁତ୍ରଙ୍କୁ ଆଜି ସ୍ମରଣ କରିବାର ଦିବସ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କୋଲକାତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଦିବସ ପାଳନ ଅବସରରେ ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସାମାଜିକ ଚେତନା ଜାଗ୍ରତ କରିବା, ଗଣତନ୍ତ୍ରକୁ ସଶକ୍ତ ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବାରେ ହିନ୍ଦୀ ସାମ୍ବାଦିକତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଜନସଚେତନତା, ସାମାଜିକ ପରିବର୍ତ୍ତନ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅପରାହ୍ନ 4 ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଥାୟରଚନ୍ଦ ଗେହଲଟ ସିଦ୍ଧରମୟାଙ୍କ ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି। ତେବେ ନୂତନ ନେତା ଚୟନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଡିକେ ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା ହେବାର ସମ୍ଭାବନା ରହିଛି। ଦଳର 136 ଜଣ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂ ସୁରଜେୱାଲା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ରାଜ୍ୟର 3,33,00,000 ଅଧିକ ଭୋଟର ସାମିଲ ହେବେ। ନକଲି, ପରଲୋକଗତ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେଇ ଏକ ସ୍ୱଚ୍ଛ ତଥା ସଠିକ୍ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଆଜିଠାରୁ ଘରକୁ ଘର ବୁଲି ବୁଥ୍ସ୍ତରୀୟ ଅଧିକାରୀ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ 45,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଫର୍ମ ପୂରଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଘରେ ଅନୁପସ୍ଥିତ ଥିଲେ ଭୋଟର ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଯାଇ ଫର୍ମ ଦାଖଲ କରିପାରିବେ। ସେଠାରେ ବୁଥ୍ସ୍ତରୀୟ ଅଧିକାରୀ ପ୍ରତ୍ୟେକ ଦିନ ଅପରାହ୍ନ 3-5 ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ

0: ଦୃଷ୍ଟିରେ ରଖି ମଧ୍ୟାହ୍ନ 12:00-3:00 ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ ନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ପାଇଁ 1 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଅବସର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ତାଙ୍କୁ ଆଜି 3 ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜେନେରାଲ ଚୌହାନ କହିଛନ୍ତି, 3 ସେନାର ଗାର୍ଡ ଅଫ୍ ଅନର ସହ ଅବସର ଗ୍ରହଣ କରିବା ଜୀବନରେ ଏକ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିବା ଜେନେରାଲ ଚୌହାନ ତାଙ୍କର କାର୍ଯ୍ୟକାଳ ଏବଂ ବିଭିନ୍ନ ଅନୁଭୂତି ନେଇ ସ୍ମୃତିଚାରଣ କରିଥିଲେ। ବିହାରରେ ବଜ୍ରପାତ ଏବଂ ଝଡ଼ବର୍ଷା ଯୋଗୁଁ ପୃଥକ୍ ପୃଥକ୍ ସ୍ଥାନରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଗୟାରେ 3 ଜଣ, ଔରଙ୍ଗାବାଦରେ 2 ଜଣ, ଶରଣ ଏବଂ ଖଗାରିଆରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3ଟିକିଆ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚେମ୍ସଫୋର୍ଡରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ, କରେକାଲ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ବିଦର୍ଭ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ କୁଆପଥର ବର୍ଷା ସହିତ ଝଡ଼ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3ଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I'm Shagun Chopra with the midday news. The headlines. Indian Army prepared for Operation Sindhu 2.0 if the situation warrants, says Chief of Army Staff General Upendra Dwivedi. Myanmar President U Min Aung Hlaing begins his 5-day India visit with prayers at Mahabodhi Temple in Bodh Gaya, Bihar. Karnataka Congress Legislature Party to meet in Bangalore this afternoon to elect its new leader. At least 7 people killed in separate incidents of thunderstorms, rain and lightning across Bihar. U.S. Defense Secretary Pete Hegseth says Washington is prepared to resume military action against Iran if efforts to reach a deal fail. And in women's cricket, India to take on hosts England in second T20 international 3-match series in Bristol today. And now the news in detail. Chief of Army Staff General Upendra Dwivedi today said that the Indian Armed Forces remain on high operational alert and are prepared for Operation Sindhu 2.0 if the situation warrants further military action. Addressing the passing out parade of the 150th Corps at the National Defence Academy in Kharagwasla, Pune, General Dwivedi said that Operation Sindoor demonstrated India's ability to respond to provocation with precision and resolve, setting a benchmark for the country's response to emerging security challenges. General Dwivedi said Operation Sindoor reflected the nation's resolve and underscored the importance of synergy.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ആകാശവാണി കട്ടാക്ക് അഞ്ചാക്ക സംവാദം പൊടിച്ചുണ്ടി സത്യവ്രത ബഹുരാ മുഖ്യ സംവാദം തുട്ടിശൂന്യ ഭോട്ടർ താലിക പ്രസ്തുതി ലക്ഷ്യ നെ രാജ്യത്തെ ആദ്യത്തു ആരംഭ ഹോയിച്ചു സ്വതന്ത്ര സഘന സംശോധന ബിജെപി സർക്കാർ ദുഇ വർഷ പൂരണ അവസരത്തിൽ ଆସନ୍ତ ମଙ୍ଗଳବାର ଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଙ୍କ ସହଭାଗିତାରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିମନ୍ତେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 549 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତା ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମତଦାତାମାନେ ଆସନ୍ତା ଜୁଲାଇ 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତୀ ପତ୍ର ଦାଖଲ କରିପାରିବେ। ସେପ୍ଟେମ୍ବର 2 ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାର 13ଟି ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ କାର୍ଯ୍ୟରେ 3,124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଓ 311 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ଆଇଆର୍ ପାଇଁ ପୂର୍ବରୁ ବିଏଲ୍ଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
1: ଏସ୍ଆଇଆର୍ ନୋଟିଫାଏ ହୋଇଛି, ଆଜିଠୁ ଗଞ୍ଜାମ ଜିଲ୍ଲାର ଡିଟି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଆମର ବିଏଲ୍ଓ ମାନେ ତାଙ୍କ ଅଞ୍ଚଳରେ ଥିବା ସବୁ ଭୋଟରମାନଙ୍କ ପାଖକୁ ଘର ଘର ବୁଲିକି ଏନୁମେରେସନ ଫର୍ମ ଗୁଡ଼ାକ ବାଣ୍ଟିବେ। ଏ ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଏ ଜଣେ ଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରୁ ବାଦ ନ ହୁଅନ୍ତୁ। ଜିଲ୍ଲାବାସୀ ସମସ୍ତଙ୍କୁ ଅନୁରୋଧ କରିବି, ଏ ପ୍ରସେସ୍ରେ ଆମ ବିଏଲ୍ଓ ମାନେ ଏବଂ ଆମର ଏଆର୍ଓ ମାନେ ଯେତେବେଳେ ଆପଣଙ୍କ ପାଖକୁ ଯିବେ ତାଙ୍କୁ ସହଯୋଗ କରନ୍ତୁ। ଯଦି କୌଣସି ତଥ୍ୟ ବା ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ନିକଟସ୍ଥ ବିଏଲ୍ଓଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରିବେ।
0: ରାଜ୍ୟରେ ବିଜେପି ସରକାରକୁ ଆସନ୍ତା 12 ତାରିଖରେ 2 ବର୍ଷ ପୂରଣ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 2 ତାରିଖଠାରୁ 7 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପ୍ରଥମ ଦିନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ସାମରିକ ସେବାରୁ ଅବସର ଗ୍ରହଣ କରିଛନ୍ତି। ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜେନେରାଲ ଚୌହାନ କହିଥିଲେ ଯେ ତିନି ସେନାର ଗାର୍ଡ ଅଫ୍ ଅନର ସହିତ ଅବସର ଗ୍ରହଣ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟର ସାମରିକ ସେବା ପରେ ଜେନେରାଲ ଚୌହାନ ତାଙ୍କ କାର୍ଯ୍ୟକାଳକୁ ସନ୍ତୋଷଜନକ ବୋଲି କହିଛନ୍ତି। 1981 ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିବା ଜେନେରାଲ ଚୌହାନ 40 ବର୍ଷରୁ ଅଧିକ ସମୟ ଧରି ଦେଶସେବା କରିଥିଲେ ଏବଂ ତାଙ୍କ ପ୍ରଶଂସନୀୟ ସାମରିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜେନେରାଲ ଚୌହାନଙ୍କୁ ପରମ ବିଶେଷ ସେବା ପଦକ, ଉତ୍ତମ ଯୁଦ୍ଧ

0: ସଭାପଦକ, ଅତି ବିଶେଷ ସଭାପଦକ, ସେନାପଦକ ଏବଂ ବିଶେଷ ସେବାପଦକ ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଜେନେରାଲ ଚୌହାନଙ୍କ ସ୍ଥାନରେ ପ୍ରତିରକ୍ଷା ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ସଂସ୍ଥାଗତ ସଂସ୍କାର ଆଣିବା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉପରେ ଆଲୋଚନା କରାଯିବ। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକୁ ପ୍ରୋତ୍ସାହନ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ ଏବଂ କୌଶଳଭିତ୍ତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ଉଚ୍ଚଶିକ୍ଷାରେ ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ମତ ବିନିମୟ ହେବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ୱୟକୁ ମଧ୍ୟରେ ଏଥିରେ ଗୁରୁତ୍ୱ ଦିଆଯିବ। ଗତକାଲି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୌଜନ୍ୟମୂଳକ ସାକ୍ଷାତ କରି ଆୟୋଜିତ ହେବାକୁ ଥିବା କୁଳପତି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଇବୋଲା ଭାଇରସ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭାଇରସ୍ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଆଶ୍ୱତୀ ଏସ୍ ଓ ବିଭିନ୍ନ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷମାନେ ଏଥିରେ ସାମିଲ ହୋଇଥିଲେ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ତାରିଖରେ ଉଦଣ୍ଡ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନାର ପ୍ରଚାର ଓ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ବିଶେଷ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ଉଦ୍ରେକ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ମଧ୍ୟ ଅନେକ ସଚେତନତା ସୃଷ୍ଟି କରିଥିଲା। ଡିଜିଟାଲ୍ ଯୁଗରେ ହିନ୍ଦୀ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍, ନ୍ୟୁଜ୍ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଜାରି ରହିଛି। ହିନ୍ଦୀ ସାମ୍ବାଦିକତା ଦିବସ ଆମକୁ ସ୍ମରଣ କରାଇଥାଏ, ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ଦାୟିତ୍ୱ, ସଂଘର୍ଷ ଓ ସମାଜସେବାର ଶକ୍ତିଶାଳୀ ମାଧ୍ୟମ। ସତ୍ୟ ନୀତିନିଷ୍ଠ ସାମ୍ବାଦିକତା ଏକ ଗଣତନ୍ତ୍ରକୁ ସୁଦୃଢ଼ କରିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ପୁରୀରେ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ମାସ 1 ତାରିଖରେ ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ, 8 ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀରେ ସକାଳ 7:00 ପୂର୍ବାହ୍ନ 10:00 ପର୍ଯ୍ୟନ୍ତ ଶୁଣାଣି ଶିବିର ଅନୁଷ୍ଠିତ ହେବ। 16 ତାରିଖରେ ପିପିଲି, 22 ତାରିଖରେ ଡେଲାଙ୍ଗ ଓ 29 ତାରିଖରେ ଗୋପରେ ଜନ ଅଭିଯୋଗ ଶୁଣାଣି ହେବା ନେଇ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର ସହରରେ ବଜାର ପୋଷ୍ଟ ଅଫିସ୍ ଶାଖାକୁ ବିଧାୟକ ଗୌରୀଶଙ୍କର ମାଝି ଆଜି ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାର ଡାକ ବିଭାଗକୁ ଅଧିକ ସୁସଂଗଠିତ କରିବା ପାଇଁ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଡାକ ବିଭାଗକୁ ନୂତନ ରୂପରେଖ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଆସନ୍ତା ରଥଯାତ୍ରା ପାଳନ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ଆଲୋଚନା କରିଥିଲେ। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱର

ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦଣ୍ଡ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗା ହର୍ଜ ଯୋଗେ ପ୍ରଚାର କରୁଛୁ ଲୋକଗୀତ କ୍ରମରେ ବଜାଶାଲ ଗୀତ। ୟାକୁ ପରିବେଷଣ କରିଛନ୍ତି କାଶ୍ମୀର ଛତ୍ରିୟା ଓ ସାଥୀ।

ଯେନ୍ତା କରି ଭୁଲେ ନାଇଁ ଭୁଲି ହଉଛେ ତୋର କଲି କଥା ଜହ ମନେ ପଡ଼ୁଛେ ଯେନ୍ତା କରି ଭୁଲେ ନାଇଁ ଭୁଲି ହଉଛେ ତୋର କଲି କଥା ଜହ ମନେ ପଡ଼ୁଛେ ଫାଟି ଯାଉ।

ଲୋକଗୀତ କ୍ରମରେ ଶୁଣୁଥିଲେ। ବଜାଶାଳ ଗୀତ ପରିବେଷଣ କରିଥିଲେ କାଶ୍ମୀର ଛତ୍ରିଆ ଓ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ FM ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ।

ଶୁଣନ୍ତୁ, ଅଂଶୁଘାତର ସତର୍କତା ସମ୍ପର୍କରେ ଲକ୍ଷଣ: ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣ ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା: ଦିନ 11ଟାରୁ 3ଟା ମଧ୍ୟରେ ଖରାତାତି ଅଧିକ ଥାଏ, ଏହି ସମୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର: ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS ଚିନି ଲୁଣ ସର୍ବତ ସାଦା ପାଣି ପିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଶୁଣିଛନ୍ତି କାର୍ଯ୍ୟକ୍ରମ ଏଥର ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଗୀତଗୁଡ଼ିକ ଲେଖିଛନ୍ତି ନିଜାମ ସଙ୍ଗୀତରେ ସଜେଇଛନ୍ତି ପୂର୍ଣ୍ଣ ଖୁଣ୍ଟିଆ ପ୍ରଥମେ ଗାଇଛନ୍ତି ମହମ୍ମଦ ଅଜିଜ୍

ଆକାଶବାଣୀ ଥିଲେ ଶୁଣିଥିଲେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ବଲାଙ୍ଗୀର। ଶ୍ରୋତା ବନ୍ଧୁ, ଏଥର କହି ରଖୁଛୁ ଆମର କାର୍ଯ୍ୟକ୍ରମର ଅବଶିଷ୍ଟ କାର୍ଯ୍ୟସୂଚୀ ସମ୍ପର୍କରେ।

ଆଜି ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଭକ୍ତି ଗୀତ। 6:30 ଆଞ୍ଚଳିକ ଗୀତ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ଜିଲ୍ଲା ହାଲଚାଲ ରହିଛି ସନ୍ଧ୍ୟା 7:25। ଆଜି ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। 7:30 ଶୁଣିବେ ବନାନୀ କାର୍ଯ୍ୟକ୍ରମ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:00 ଓଡ଼ିଆ କଥା ସାହିତ୍ୟର ବିଶେଷ କାର୍ଯ୍ୟକ୍ରମ ଗଳ୍ପ ଛର। ଆଜି ଏଥିରେ ଶୁଣିବେ ଗଳ୍ପ ଭୋକର ଭୋକଳ, ଗାଳ୍ପିକ ମନୋଜ କୁମାର ପୂଜାରୀ, ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। 8:10 ଶୁଣିବେ ସୁଗମ ସଙ୍ଗୀତ। 8:15 ଭକ୍ତଚରଣ ଦାସକୃତ ମଥୁରା ମଙ୍ଗଳର ଭାଗ 11। 8:45 ଶୁଣିବେ ହିନ୍ଦୀରେ ସମ୍ବାଦ। 9:00 ଇଂରାଜୀରେ ସମ୍ବାଦ। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ 9:15। 10:00 ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ପଣ୍ଡିତ ୟଶରାଜଙ୍କ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ। ଏହା ଶ୍ରୋତାବନ୍ଧୁ ଆମର କାର୍ଯ୍ୟସୂଚୀ ସମ୍ପର୍କରେ।

ଅଂଶୁଘାତ ସତର୍କ ସମ୍ପର୍କରେ ଶୁଣନ୍ତୁ ସୂଚନା। ଲକ୍ଷଣ ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣ ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା।

0: ସତର୍କତା। ଦିନ 11ଟାରୁ 3ଟା ମଧ୍ୟରେ ଖରାତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଶୁଣିଛନ୍ତି କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ, ତା ପୂର୍ବରୁ ଶୁଣନ୍ତୁ ଏହି ବିଜ୍ଞାପନ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଶୁଣିଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଆଞ୍ଚଳିକ ଗୀତ। ପ୍ରଥମେ ଶିଳ୍ପୀ ବିଥିକା ଚାଟ୍ଟାର୍ଜୀ ଓ ଦିଲୀପ କୁମାର ବାଗ। ଗୀତ ରଚନା ନରସିଂହ ପ୍ରସାଦ ଗୁରୁ।

0: ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଟଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା। ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ pmsuryaghar.gov.in।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରାଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟକାର୍ଡ଼ର କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରମୁଖ ବେସରକାରୀ ହସ୍କିଟାଲରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଜନାର ହିତାଧିକାରୀମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ଡକ୍ଟର ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନିଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷାକୁ ଆୟୁଷ୍ମାନ ଭାରତ ଯୋଜନାର ପ୍ୟାକେଜ୍ ମାଧ୍ୟମରେ ନିଃଶୁଳ୍କ ବ୍ୟବସ୍ଥା କରିବା ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
1: ଭର୍ତ୍ତି ପୂର୍ବରୁ ଯାହା ଟେଷ୍ଟ ହବ ସେଟା ପ୍ୟାକେଜରେ ଇନକ୍ଲୁଡ ଅଛି ଏବଂ ସେ ପଇସା ପ୍ୟାକେଜରେ ବହନ କରାଯିବ ଏବଂ ଏଇ ଆୱାରନେସଟା ଲୋକଙ୍କ ପାଖରେ ମଧ୍ୟ ରହିବା କଥା। ଏଇ କଥା ଆମେ କ୍ଲିୟର କଟ୍ ଭାବରେ ହସ୍ପିଟାଲ ଯେଉଁମାନେ କର୍ପୋରେଟ ହସ୍ପିଟାଲର ଆସିଥିଲେ ଅଥରିଟି ତାଙ୍କୁ କ୍ଲିୟର କଟ୍ ବୁଝାଇଛୁ ଏବଂ ତାଙ୍କୁ ପୁରା ଷ୍ଟ୍ରିକ୍ଟଲି କୁହାହେଇଛି ଯେ ଜନସାଧାରଣଙ୍କୁ ସମାନ ଭଲ ବ୍ୟବହାର ଦେବେ, ଭଲ ତାଙ୍କୁ ଆତିଥ୍ୟ ଦେବେ, ଗୋଟିଏ ଉତ୍ତମ ଚିକିତ୍ସା ଦେବେ।
0: ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଓ ବେସରକାରୀ ହସ୍ପିଟାଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜିଲ୍ଲାର 21ଟି କମିଟିକୁ ଏହି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପଭିକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ କରିବା ସହିତ ଓଡ଼ିଶାର ପର୍ବପର୍ବାଣୀ ଓ ଜନଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବ ବୋଲି କହିଛନ୍ତି। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ

ୟୁନିଟ୍ ଆଦି ଶ୍ରୀ ଫୁଙ୍କୱାଲ ବୁଲି ଦେଖିବା ସହିତ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷିତ ଦକ୍ଷ ଏବଂ ଆରାମଦାୟକ ରେଳସେବା ନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନ ଉପରେ ମହାପ୍ରବନ୍ଧକ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶା ନିଯୋଗ ଓ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ କରାଯିବ। ବୈଠକରେ ଆଗାମୀ ରାଜେନ୍ଦ୍ରାଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଓ ଅନୁମୋଦନ କରାଯିବ। ଜଳଲାଗି ପାଇଁ ଗରବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଆ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ା ମାର୍ଜନ ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିବେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। କଟକ ଜିଲ୍ଲାରେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଜିଲ୍ଲାର 9 ବିଧାନସଭା ମଣ୍ଡଳୀରେ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ଗଣନା ଫର୍ମ ପ୍ରଦାନ କରିଛନ୍ତି। ଗୋଟିଏ ଫର୍ମକୁ ଅଧିକାରୀମାନେ ନିଜ ପାଖରେ ରଖୁଥିବା ବେଳେ ଅନ୍ୟଟିକୁ ଭୋଟରମାନଙ୍କୁ ପ୍ରଦାନ କରୁଛନ୍ତି। ଜନସାଧାରଣଙ୍କ ସହାୟତା ନିମନ୍ତେ 1950 ନିଃଶୁଳ୍କ ନିର୍ବାଚନ ସହାୟତା ନମ୍ଘର ଜାରି କରାଯାଇଛି। ଦେବଗଡ଼ ଜିଲ୍ଲାର ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ମତଦାତାମାନଙ୍କ ନାମକୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ଏବଂ ଅନଧିକାର ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଧୀନରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଲୋଚାପୋଡ଼ା ବୁଥ୍ ପରିଦର୍ଶନ କରି ଭୋଟରମାନଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ଦେବା ସହ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ନାଗରିକ କୈନ୍ଦ୍ରିକ ଓ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଭୁବନେଶ୍ୱର ମହାନଗର ନିଗମ ସହିତ ଜଡ଼ିତ ମାମଲାଗୁଡ଼ିକର ନିର୍ଦ୍ଦିଷ୍ଟ ଆବେଦନର ଶୁଣାଣିରେ ଅଧ୍ୟକ୍ଷତା କରିଥିଲେ। କ୍ୟାମ୍ପକୋର୍ଟରେ 142 ମାମଲାର ସମାଧାନ କରାଯାଇଥିଲା। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ 1982 ଅନୁଯାୟୀ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ବନ ସଂରକ୍ଷକ କେ ମୁରୁଗେଶନ ଏବଂ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି ଅର୍ଥନାରୀ ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ଓଡ଼ଗାଁଠାରେ ଚାରାରୋପଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଓଡ଼ଗାଁ ସେକ୍ସନର ମଠ ଖଜୁରିଆ, କୁମ୍ଭିଆପଲ୍ଲୀ ସହରାଞ୍ଚଳର ଚାରାରୋପଣ କାର୍ଯ୍ୟ ସହ ନାଉଖାଲ ଏବଂ ବାହାଡ଼ ଝୋଲା ସେକ୍ସନର କେତେକ ଗ୍ରାମାଞ୍ଚଳର ଚାରାରୋପଣ ପ୍ରକଳ୍ପ ମଧ୍ୟ ଏହି ଦୁଇ ଅଧିକାରୀ ପରିଦର୍ଶନ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ସାମଗ୍ରିକ ବିକାଶ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସହରର ବିଭିନ୍ନ ୱାର୍ଡରେ 11 ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦେବଗଡ଼ ଜିଲ୍ଲା ରିୟାମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଅଭିଯାନରେ ଗୁରୁତ୍ୱାରୋପ କରାଯାଇଥିଲା। ଆଗ୍ରହରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲାରେ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିୟନସିପ୍ 2026 ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 35 କ୍ରୀଡ଼ାବିତ୍ ଆଜି ବ୍ରହ୍ମପୁର ଯାତ୍ରା କରିଛନ୍ତି। ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 8 ଜିଲ୍ଲାର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନା

0: ରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ
2: ଆଜିର ପ୍ରସଙ୍ଗ ହିନ୍ଦୀ ସାମ୍ବାଦିକତା ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ବିରୁଦ୍ଧରେ ଲୋକଙ୍କ ସ୍ୱର ଉତ୍ତୋଳନ କରିବାରେ ଏହି ସମ୍ବାଦପତ୍ର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନା ପ୍ରଚାର ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିବାରେ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ପ୍ରତୀୟମାନ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ଅନେକ ସଚେତନତା ସୃଷ୍ଟି କରିଆସିଛି। ଡିଜିଟାଲ ଯୁଗରେ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍ ଓ ନ୍ୟୁଜ୍ ପୋର୍ଟାଲ ତଥା ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ଏହି ଦିବସ ଆମକୁ ସ୍ମରଣ କରାଇଥାଏ ଯେ ସାମ୍ବାଦିକତା କେବଳ ଏକ ପେସା ନୁହେଁ ବରଂ ଦାୟିତ୍ୱବୋଧ, ସମାଜସେବା ଓ ସଂସ୍କାରର ଏକ ଶକ୍ତିଶାଳୀ ମାଧ୍ୟମ। ସତ୍ୟ ଓ ନୀତିନିଷ୍ଠ ସାମ୍ବାଦିକତା ଗଣତନ୍ତ୍ରକୁ ସଶକ୍ତ କରିଥାଏ। ଦିବସ ପାଳନ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରତ୍ୟେକ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ଦ୍ରୁତ ପ୍ରଯୁକ୍ତି ବିଦ୍ୟା ବିକାଶ ଯୁଗରେ ମଧ୍ୟ ହିନ୍ଦୀର ପ୍ରସାରଣ ନିରନ୍ତର ବୃଦ୍ଧି ପାଉଛି। ହିନ୍ଦୀ ସାମ୍ବାଦିକତା ସାମାଜିକ ଚେତନାକୁ ଜାଗ୍ରତ କରିବା ସହିତ ସୁଦୃଢ଼ ଗଣତନ୍ତ୍ର ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ହିନ୍ଦୀରେ ଖବର ପ୍ରସାରଣ, ମତାମତ ଏବଂ ବିଶ୍ଳେଷଣାତ୍ମକ ଆଲେଖ୍ୟ ବୃଦ୍ଧି ଭାଷାର ଗ୍ରହଣୀୟତା, ଶକ୍ତି ଏବଂ ବ୍ୟାପକତାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତରେ ହିନ୍ଦୀ ସାମ୍ବାଦିକତା ଚଳିତ ବର୍ଷ 200 ବର୍ଷ ପୂରଣ କରିଛି। ଏହାକୁ ସମ୍ମାନ ଜଣାଇ ଭାରତୀୟ ଗଣଯୋଗାଯୋଗ ସଂସ୍ଥାନ ପ୍ରମୁଖ ଗବେଷଣା ଭିତ୍ତିକ ପତ୍ରିକା ସଞ୍ଚାର ମାଧ୍ୟମରେ ଏକ ସ୍ୱତନ୍ତ୍ର ସ୍ମାରକୀ ପ୍ରକାଶନ କରିଛି। ଗତ 5 ତାରିଖରେ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଗଣଯୋଗାଯୋଗ ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର କେ ନିରାଲା ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ସାମ୍ବାଦିକତାର ସମୃଦ୍ଧ ଐତିହ୍ୟ ଏବଂ ବିକଶିତ ଭୂମିକା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ସାକ୍ଷର ଏବଂ ନିରକ୍ଷରଙ୍କ ପରିଭାଷା ପଠନ ଓ ଲେଖାର ପାରମ୍ପରିକ ସୀମା ଅଧିକ ବ୍ୟାପକ ହୋଇଛି। ନିରନ୍ତର ଶିକ୍ଷା ଏବଂ ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ସମନ୍ୱୟ ରକ୍ଷା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରଯୁକ୍ତିବିଦ୍ୟା ବିକାଶକୁ ବହୁ ବର୍ଷ ଲାଗିଥିବା ବେଳେ ଏବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତିତ ହୋଇଚାଲିଛି। ବର୍ତ୍ତମାନର ସମୟକୁ ଦକ୍ଷତା ଚାଳିତ ଯୁଗ ଭାବରେ ବିବେଚନା କରାଯାଉଛି। ଦକ୍ଷ ହେବା ଏବଂ ଏହାର ଉପଯୋଗ ଜୀବନକୁ ପରିବର୍ତ୍ତନ କରିବାର ଶକ୍ତି ଯୋଗାଏ। ସାମାଜିକ ପରିବର୍ତ୍ତନ ମଧ୍ୟ ଅର୍ଥନୈତିକ ପରିବର୍ତ୍ତନର ପଥ ପ୍ରସ୍ତୁତ କରିଥାଏ। ସୂଚନା ବିପ୍ଳବର ବର୍ତ୍ତମାନର ଯୁଗରେ ବ୍ୟକ୍ତିଗତ ଏବଂ ଜାତୀୟ ଭବିଷ୍ୟତ ଗଠନ ପାଇଁ ନବସୃଜନ ଓ ପାରମ୍ପରିକ ମାର୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ସୂଚନାର କ୍ଷୁଦ୍ରତମ ଅଂଶ ମଧ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଗୁରୁତ୍ୱ ବହନ କରେ, କାରଣ ଏହାଦ୍ୱାରା ଲୋକଙ୍କ ବିଚାର ଏବଂ ଗୁରୁତ୍ୱ ବହନ କରୁଥିବା ଜାତୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ସମ୍ଭବ ହୋଇପାରିବ। ତେଣୁ ଅନ୍ୟ ପ୍ରକାରେ କହିଲେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୀ ସାମ୍ବାଦିକତା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ନେଇ ସରକାର ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ଏବଂ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ସାମ୍ବାଦିକଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରସାର ଭାରତୀ ପକ୍ଷରୁ ହିନ୍ଦୀରେ ଆଞ୍ଚଳିକ ଭାଷା ଶିକ୍ଷା ଏବଂ ନିଯୁକ୍ତି ପ୍ରକାଶନଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ନିଃଶୁଳ୍କ ପ୍ରଦାନର ବ୍ୟବସ୍ଥା କରାଯାଉଛି। ସରକାର ଭାରତୀୟ ଭାଷା ଅନୁଭାଗ

0: ସ୍ଥାପନ କରିଛନ୍ତି, ଯାହାକି ଉଭୟ ପଟରୁ ଅନୁବାଦ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିପାରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣଯୋଗାଯୋଗ, ଗବେଷଣା ଏବଂ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ଚିରପ୍ରସଙ୍ଗ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖିଆ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକେଲ ଦେଶବାସୀଙ୍କ ସଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନିର୍ଭୁଲ ଭୋଟର ତାଲିକା ତିଆର ଲକ୍ଷ୍ୟ ନେଇକରି ରାଜ୍ୟ ଆସ୍ଥାନ ମୂଲ ହୋଇଛେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରର ଦୁଇ ବଛର ପୂର୍ତ୍ତି ଲାଗି ଏବା ମଙ୍ଗଳବାର ନୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରକେ ଉତ୍କର୍ଷ କରିବାର ଲାଗି ଭୁବନେଶ୍ୱର ଆବାକାଲଠାନ ମୂଲ ହେବା କୁଳପତି ସମ୍ମିଳନୀ। ଆଉ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆରେ ଆର୍ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ରାଜ୍ୟ ଆସ୍ଥାନୁ ଭୋଟର ତାଲିକା ଥି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଲ ହୋଇଛେ। ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକେ ଘର ଯାଇକରି 2 ପରିଗଣନା ଫର୍ମ ଦେଉଛନ୍। ଇତି ଭୋଟରମାନଙ୍କର ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କର ସୂଚନା ଓ 2002 ଭୋଟର ତାଲିକା ବାବଦ ତଥ୍ୟ ଯାଞ୍ଚ ସହିତ ସାମେନ ଭୁଲ ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟା ଥି 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଛନ୍ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍। ଏସ୍ଆଇଆର୍ ଥି ପୂରା ସ୍ୱଚ୍ଛତା ଆନ୍ବାର ଲାଗି ରାଜନୈତିକ ଦଳମାନଙ୍କର ସହଭାଗିତା ଥି ଫି ମତଦାନ କେନ୍ଦ୍ର ନ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜନଫିଲ୍ ଯୋଗ୍ୟ ଭାରତୀୟ ଭୋଟର ତାଲିକା ନ ବାତ୍ ନାଇଁ ପଡ଼ବେ। ଆଉ ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାତେ ଯେନ୍ତା ସାମିଲ ନ ହେବେ ସେଥିର୍ଲାଗି ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓମାନଙ୍କୁ ସଜାଗ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବିଜେପି ସରକାରଙ୍କର ଏବା 12 ଦିନ 2 ପୁରା ହେବାରକେ ଯାଉଛି। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବା 2 7 ଦିନ ତକ ଫି ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍। ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଆଉ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପହିଲା ଦିନ

ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ବିଭାଗ ସମୀକ୍ଷା କରାଯିବା ବୋଲି ଜଣାପଡ଼ିଛି। ରାଜ୍ୟକେ ଭିନ୍ ଭିନ୍ କ୍ଷେତ୍ରର ପୁଞ୍ଜିନିବେଶ ଆସୁଥିବାର ବେଳେ ଅନେକ କ୍ଷେତ୍ରର ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଭୁବନେଶ୍ୱର ୟୁନିଟ୍ ଟୁ ଅଶୋକନଗରରେ ଥିବା ରାଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ଆବାକାଲ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳ 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବାର ଶୁଣାଣି ଲାଗି ଆଗୁଆ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଇଦିନ ନିଜର ଅଭିଯୋଗ ଜଣାଇ ପାରିବେ। ଏଥିଲାଗି ସେମାନଙ୍କୁ ଫେର ପଞ୍ଜୀକରଣ କରିବାରକେ ନାଇଁ ପଡ଼େ। ମହାନଦୀ ଜଳ ବିବାଦ ମାମଲା ଥି ଟ୍ରିବ୍ୟୁନାଲ୍ ପାଖେ 15 ପ୍ରସଙ୍ଗ ଦାଖଲ କରାଯାଇଛି। ସେ ଭିତରୁ 12 ପ୍ରସଙ୍ଗ ଥି ଓଡ଼ିଶା ଓ ଛତିଶଗଡ଼ର ସହମତି ମିଳିଛି ବୋଲି ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍। ସହମତି ବାବଦେ ଦୁଇ ରାଜ୍ୟ ଟ୍ରିବ୍ୟୁନାଲ୍କୁ ଜଣାଇଛନ୍। ଅଲଗା ପ୍ରସଙ୍ଗ ନେଇକରି ଦୁଇ ରାଜ୍ୟର ବୈଷୟିକ ଦଳ ଆଉ ଆଇନ ଦଳ ସମାଧାନର ବାଟ ବାହାର କରିବେ। ମହାନଦୀ ଜଳ ବିବାଦ ମାମଲା ଥି ଟ୍ରିବ୍ୟୁନାଲ୍ ପାଖେ ଆଜିର ଶୁଣାଣି ଶେଷ ହୋଇଛି। ମାମଲାର ଆର ଶୁଣାଣି ଜୁନ୍ 6 ତାରିଖ ଦିନ ହେବା ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍। ଭୁବନେଶ୍ୱର ଲୋକସଭା ଭବନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତା ଥି ଇବୋଲା ଭାଇରସ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ହେଉ ପ୍ରସ୍ତୁତି ବିଷୟ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଇବୋଲା ଭାଇରସକେ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟ ସତର୍କତାମୂଳକ ପଦକ୍ଷେପ ଦରକାରୀ ସ୍ୱାସ୍ଥ୍ୟବସ୍ଥାର ପ୍ରସ୍ତୁତି ଆଉ ଚିକିତ୍ସା ସୁବିଧା ବାବଦେ ବୈଠକଟି ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ଲୋକମାନଙ୍କର ଭିତରେ ଇବୋଲା ଭାଇରସ ବିଷୟ ସଚେତନତା ବଢ଼ାବାର ଭୟ ଆଉ ଗୁଜବକେ ଦୂର କରିବାର ଲାଗି ସଠିକ୍ ସୂଚନା ପ୍ରସାର ଉପରେ ଜୋର୍ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଅସ୍ମିତ ଏସ୍ ଆଉ ଭିନ୍ ଭିନ୍ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଇତି ସାମିଲ ହୋଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରର ଉତ୍କର୍ଷ ଆଉ ସଂସ୍ଥାଗତ ସଂସ୍କାର ଆଣିବାର ଲାଗି ଆବାକାଲିଠାରୁ ଭୁବନେଶ୍ୱର ଲୋକଭବନର କୁଳପତି ସମ୍ମିଳନୀ ମୂଲ ହେବା। ସମ୍ମିଳନୀଟି ରାଜ୍ୟର ଭିନ୍ ଭିନ୍ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସଙ୍ଗେ ଉଚ୍ଚଶିକ୍ଷା ବ୍ୟବସ୍ଥାକେ ଆହୁରି ବର୍କସ୍ ଆଉ ଆଧୁନିକ କରିବାର ଉପରେ ଆଲୋଚନା କରାଯିବା। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ମକେ ପ୍ରୋତ୍ସାହନ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ, କୌଶଳଭିତ୍ତିକ ଶିକ୍ଷା ଆଉ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବଢ଼ାବାର ଉପରେ ସମ୍ମିଳନୀଟି ବିସ୍ତୃତ ଆଲୋଚନା କରାଯିବା। ଉଚ୍ଚଶିକ୍ଷାତି ଗବେଷଣାମୂଳକ ପାଠପଢ଼ା ଆଉ ବିଶ୍ୱବିଦ୍ୟାଳୟମାନଙ୍କ ଭିତରେ ତାଲମେଲ ରଖବାର ଲାଗି ଭିନ୍ ଭିନ୍ ପଦକ୍ଷେପ ନେଇକରି ମତ ବିନିମୟ କରାଯିବା। ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ, ଶିକ୍ଷକମାନଙ୍କର ଦକ୍ଷତା ବଢ଼ାବାର ଆଉ ଶିଳ୍ପ ସଂସ୍ଥାମାନଙ୍କର ସାଙ୍ଗେ ଶିକ୍ଷାନୁଷ୍ଠାନମାନଙ୍କର ତାଲମେଲ ଭିତରେ ଇଥି ଜୋର୍ ଦିଆଯିବା। ଗଲାକେଲ ଲୋକଭବନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟିଲଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭେଟିକରି କୁଳପତି ସମ୍ମିଳନୀ ବାବଦେ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ ଅନୁସାରେ ଏ ଅନୁଦାନ ରାଶି ଦିଆଯାଇଛି। ଏ ବଛର ଜିଲ୍ଲାର 21 କମିଟିକୁ ଅନୁଦାନ ଦିଆଯିବା। ଶୀତଳଷଷ୍ଠୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଆଉ ପରମ୍ପରା ସହିତ ଯୋଡ଼ି ଦେ। ଏ ପର୍ବକେ ଜାକଜମକଥି କରବାର ସହିତ ଓଡ଼ିଶାର ତିହାର ବାହାର ସାରା ପୃଥିବୀର ପରିଚୟ ଦେବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଶ୍ରୀକ୍ଷେତ୍ର ପୁରୀ ନୀଳାଦ୍ରି ଭକ୍ତ ନିବାସ ନ ଆବା କେଏଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାଥି ଛତିଶା ନିଯୋଗ ଆଉ ନୀତି ସବକମିଟିର ଜରୁରୀ ବୈଠକ ବସ୍ବା। ଉପରବେଲା 4:30 ବଜେ ଛତିଶା ନିଯୋଗ ବୈଠକ ଉତରୁ ବେଲବୁଡ଼ାଟ 6:30 ବଜେ ନୀତି ସବକମିଟି ବୈଠକ ହେବା। ବୈଠକଟି ରାଜେନ୍ଦ୍ର ଅଭିଷେକ ନୁ ନୀଳାଦ୍ରି ବିଜେତକ ସବୁ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବା। ଏତାର ସହିତ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଭିନ୍ ଭିନ୍ ବ୍ୟବସ୍ଥା ଉପରେ ଆଲୋଚନା କରିକରି ଅନୁମୋଦନ କରାଯିବା। ବୈଠକଟି ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ସହିତ ଭିନ୍ ଭିନ୍ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଆଉ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ରହିବେ। ହିନ୍ଦୀ ଭାଷାଟି ପ୍ରକାଶିତ ପହିଲା ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡକେ ମନେ ପକାଇକରି ଫି ବଛର ଆଜିର ଦିନକେ ଦେଶେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମେ ମାସର 30 ତାରିଖ ଦିନ ଉଦନ୍ତ ମାର୍ତ୍ତଣ୍ଡ ବାହାରିଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଗୋଟିଏ ସାପ୍ତାହିକ ଖବରକାଗଜ ଭାବେ ଇତାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଇ ସମ୍ବାଦପତ୍ର ଲୋକମାନଙ୍କର ସ୍ପର ଉତ୍ତୋଳନ କରବାର ଗୋଟିଏ ମାଧ୍ୟମ ଥିଲା। ନୂଆପଡ଼ା ଜିଲ୍ଲାର ଏବା ବର୍ଷା ଋତୁଟି ସମ୍ଭାବ୍ୟ ବନ୍ୟା ଆଉ ଅଲଗା ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାଟି ସଦ୍ଭାବନା ସଭାଗ୍ରହଣ ହୋଇଥିବାର ବୈଠକଟି ଏବା ବର୍ଷା ଋତୁଟି ବନ୍ୟା ଆଉ
ଅଲଗା ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ବିଭାଗମାନଙ୍କର ଭିତରେ ତାଲମେଲ, ସତର୍କତା ଆଉ ତୁର୍ତ୍ତି ପ୍ରତିକ୍ରିୟା ବ୍ୟବସ୍ଥାକେ ବରଖସ୍ତ କରିବାର ଉପରେ ଜୋର୍ ଦିଆଯାଇଥିଲା। ବନ୍ୟା ନିୟନ୍ତ୍ରଣ କକ୍ଷମାନଙ୍କୁ ନୁ ଜୁନ୍ 1 ତାରିଖ ନୁ ଅକ୍ଟୋବର 15 ତାରିଖ ତକ 24 ଘଣ୍ଟିଆ କାମ କରିବାର ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ଦଲ୍କି ଗ୍ରାମ ପଞ୍ଚାୟତଠାରେ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ହୋଇଥିବାର କାର୍ଯ୍ୟକ୍ରମଟି ଲୋକ ଅଦାଲତ, ମଧ୍ୟସ୍ଥତା ଆଉ ସର୍ବଜନୀନ ଉପଯୋଗୀ ସେବା ଲାଗି ସ୍ଥାୟୀ ଲୋକ ଅଦାଲତ ସ୍ଥାପନା, କାର୍ଯ୍ୟକାରିତା ଆଉ ଏଥି ସମାଧାନ ହୋଇପାରୁଥିବାର ବିବାଦମାନଙ୍କର ବାବଦେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ସେନ୍ତା ଆଇନ ସେବା ପ୍ରାଧିକରଣ ଅଧିନିୟମ 1987 ଅନୁସାରେ ମିଳୁଥିବାର ସୁବିଧା ଆଉ ଯୋଜନାମାନଙ୍କର ବିଷୟ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମଟି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମହିଳା, ସାଧାରଣ ଲୋକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପେନାଲ ଓକିଲ ଆଉ ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାର ରିଆମାଲ ତହସିଲ ତରଫ ପ୍ରି ସେଟଲମେଣ୍ଟ ବିକ୍ରି ଦଲିଲ ଆଧାରିତ 22ଟା ମ୍ୟୁଟେସନ ମାମଲାର ଫଏସଲା କରାଯାଇକରି 22 ଜଣ ଆବେଦନକାରୀଙ୍କୁ ଜମି ପଟା ଦିଆଯାଇଛି। ବାକି ମାମଲାର ଜଲ୍ଦି ଫଏସଲା ଲାଗି ତହସିଲ କାର୍ଯ୍ୟାଳୟ ତରଫ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଗୁଣିଆପାଲି ଗ୍ରାମ ପଞ୍ଚାୟତର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନିଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ନିଶା ଦରବର ଖରାପ ପ୍ରଭାବ ବାବଦେ ସଚେତନତା ସୃଷ୍ଟି କରିବାର ଆଉ ସୁସ୍ଥ ନିଶାମୁକ୍ତ ସମାଜ ଗଠନ କରିବାରକେ ପରାମର୍ଶ ଦିଆଯାଇଥିଲା। ଏଥି ଗୁଣିଆପାଲି ପଞ୍ଚାୟତର ସବୁ ଅଙ୍ଗନବାଡ଼ି କର୍ମୀ, ୱାର୍ଡ ମେମ୍ବର ଆଉ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେଇଥିଲେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକେଲ ଦେଶବାସୀଙ୍କ ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନିର୍ଭୁଲ ଭୋଟର ତାଲିକା ତିଆର ଲକ୍ଷ୍ୟ ନେଇକରି ରାଜ୍ୟ ଆଷ୍ଠାନୁ ମୂଲ ହୋଇଛେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରଙ୍କ 2 ବଛର ପୂର୍ତ୍ତି ଲାଗି ଆବା ମଙ୍ଗଳବାରନୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରକେ ଉତ୍କର୍ଷ କରିବାର ଲାଗି ଭୁବନେଶ୍ୱରନ ଆବା କାଲିଠାନୁ ମୂଲ ହେବା କୁଳପତି ସମ୍ମିଳନୀ। ଆଉ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଯୁଗ ସହ ତାଳ ଦେଇ ହୋ ଶ୍ରୋତାର ମନକୁ ଚାହିଁ
2: ରାତି 7:15 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
3: ଆକାଶବାଣୀ।

ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ। ଏବଂ ବ୍ରିଷ୍ଟଲ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉ ଲାଇନ୍ ବିହାର ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଲାଇନ୍ ବିହାରର ବୋଧଗୟାରେ ପ୍ରଥମେ ପହଞ୍ଚିଥିଲେ। ସେଠାରେ ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟାବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଲାଇନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ଲାଇନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାମାର ରାଷ୍ଟ୍ରପତି ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହେବାର ଆଶା କରାଯାଉଛି। ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା, ଭାରତୀୟ ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାଟିକ୍ ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ କୁମାର କହିଛନ୍ତି, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଥିରେ ପ୍ରାୟ 1,80,00,000 କର୍ମଚାରୀ ନିୟୋଜିତ ହୋଇ ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଆଦି ଉପରେ ସୂଚନା ପ୍ରଦାନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁଠାରେ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ଭାବେ ଶ୍ରୀ ଶିବକୁମାରଙ୍କୁ ମନୋନୀତ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସିଦ୍ଧରମେୟା ଏବଂ ଡକ୍ଟର ଜି ପରମେଶ୍ୱରଙ୍କ ଦ୍ୱାରା ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭେନୁଗୋପାଳ କହିଛନ୍ତି, ସର୍ବସମ୍ମତିକ୍ରମେ ଶିବକୁମାର ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଖୁବ୍ ଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ। ଆସନ୍ତା ମାସ 3 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରୀ ଭେନୁଗୋପାଳ ସୂଚନା ଦେଇଛନ୍ତି। ଗ୍ରେଟର ନଏଡାର ସୁରଜପୁରସ୍ଥିତ ଲୋହମ୍କୁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ଲିଥିୟମ୍ ବ୍ୟାଟେରୀ ଏବଂ ସ୍ଥାୟୀ ଚୁମ୍ବକ ବହୁ ଆଧୁନିକ ପ୍ରଯୁକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତରେ ଏହାକୁ ଉତ୍ପାଦନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଘରୋଇ ଭାବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେବା ଆବଶ୍ୟକ। ଲୋହମ୍ ନାମକ ଏହି ଯୁବ ଷ୍ଟାର୍ଟଅପ୍ ସଫଳତାର ସହ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଜଟିଳ ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରିପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରହି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା 29 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1600ରୁ ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100ଟି ଜିଲ୍ଲା ପାଇଁ ମୋଟ 500ଟି ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ହେବା ସହ 35 ଜଣ ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରିଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଜଣ ଶିଶୁ ଏବଂ 5 ଜଣ ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିରୁଲ୍ଲା ହାସରିଫ୍ କହିଛନ୍ତି ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଦେଶର 22ଟି ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ ଏହାର ସହଜ ବ୍ୟବହାର ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜିକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23ରୁ 30 ଲକ୍ଷରେ ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା, ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି ବୋଲି ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି ମାଳଦ୍ୱୀପ, ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଜଣଙ୍କୁ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ପେଶାଲ କ୍ୱାଡ୍ ସିପି ଅନିଲ ଶୁକ୍ଳା କହିଛନ୍ତି ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0ରେ ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ଟାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ଶୁଣନ୍ତୁ। ଗଞ୍ଜାମ ଜିଲ୍ଲା ସମ୍ପର୍କରେ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିମନ୍ତେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଭୋଟରମାନଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏସ୍ଆଇଆର୍ ସମୟରେ ବିଏଲ୍ଓମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତିଭାସନ।
2: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ 2026 ନୋଟିଫାଇ ହୋଇଛି ଏବଂ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆସନ୍ତା ମେ 30 ତାରିଖରୁ ଆରମ୍ଭ କରି ଜୁନ 28 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଅଞ୍ଚଳର ଯେଉଁ ବିଏଲ୍ଓମାନେ ଅଛନ୍ତି ପ୍ରତିଟି ଘରକୁ ଯାଇକି ଏନ୍ୟୁମରେସନ ଫର୍ମ ଗୁଡାକ ବାଣ୍ଟିବେ। ଆପଣଙ୍କ ନିକଟରେ 2 ଏନ୍ୟୁମରେସନ ଫର୍ମ ଦିଆଯିବ ଯେଉଁଥିରେ ଆପଣଙ୍କର ତଥ୍ୟ ଗୁଡାକ ସେଥିରେ ଆପଣ ଫିଲ୍ଅପ୍ କରିକି ବିଏଲ୍ଓ ଗୋଟିଏ
1: ଜାତୀୟ ପଞ୍ଚାୟତ ସମ୍ମାନ 2025 ଜାତୀୟ ସ୍ତରରେ ଓଡ଼ିଶା 5 ପୁରସ୍କାର ହାସଲ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଦ୍ୱିତୀୟ ଜିଲ୍ଲା ପଞ୍ଚାୟତ ଭାବେ ସମ୍ମାନଜନକ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ମିଳିବାକୁ ଯାଉଥିବା ବେଳେ ଆସନ୍ତା 3 ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୋଟଲମପୁର ପଞ୍ଚାୟତକୁ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଶ୍ରେଣୀରେ ସମ୍ମାନଜନକ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2025 ପ୍ରଦାନ କରାଯିବ। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି
2: ଜାତୀୟ ପଞ୍ଚାୟତ ପୁରସ୍କାର 2025 ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦକୁ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ତା ସହିତ ପୁଲସରାର ମନ୍ଦାର ଗ୍ରାମ ପଞ୍ଚାୟତକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର ସୋସିଆଲ ସେକ୍ୟୁରିଟି ପଞ୍ଚାୟତ କ୍ୟାଟେଗୋରିରେ, ଏବଂ ଆମର ଛତ୍ରପୁର ବ୍ଲକର ପଟଲାମପୁର ଗ୍ରାମ ପଞ୍ଚାୟତକୁ ମିଳୁଛି ସୁସ୍ଥ ପଞ୍ଚାୟତ କ୍ୟାଟେଗୋରିରେ ତୃତୀୟ ପୁରସ୍କାର। ଡିଷ୍ଟ୍ରିକ୍ଟ ପଞ୍ଚାୟତ ରିସର୍ଚ୍ଚ ସେଣ୍ଟର ଆମର ଯେଉଁ ଛତ୍ରପୁରରେ ଅଧୀନ ଅଛି ତାକୁ ମଧ୍ୟ ସେକେଣ୍ଡ ପ୍ରାଇଜ୍ ଓଭରଅଲ୍ କଣ୍ଟ୍ରିରେ ସ୍ପେଶାଲ କ୍ୟାଟେଗୋରିରେ ମିଳିବାକୁ ଯାଉଛି।
1: ଏହି ସଫଳତା ସମ୍ପର୍କରେ ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା କହିଛନ୍ତି
3: ମୋ ପଞ୍ଚାୟତର ସୁବିଧା ରହିଛି, ବିଧବା ଭର୍ତ୍ତା, ବୃଦ୍ଧା ଭର୍ତ୍ତା ଏବଂ ବିକଳାଙ୍ଗ ଭର୍ତ୍ତା ଲୋକମାନଙ୍କ ଦ୍ୱାରା ପହଞ୍ଚାଉଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ସୁବିଧା ରହିଛି। ଅଙ୍ଗନବାଡ଼ି କର୍ମୀ, ଶିକ୍ଷାକର୍ମୀମାନଙ୍କ ଦ୍ୱାରା ଆମେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଅଛୁ। ଗାଁରେ ଯେଉଁ ବି ଗଣ୍ଡଗୋଳ ହୁଏ ଆମେ ଗ୍ରାମସଭା ମାଧ୍ୟମରେ ସମାଧାନ କରୁଅଛୁ।
1: ଏ ସମ୍ପର୍କରେ ପୋଟଲମପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ କହିଛନ୍ତି
4: ଆମ ପଞ୍ଚାୟତ ଲୋକମାନେ ବହୁତ ସହଯୋଗ କରିଛନ୍ତି ଆମମାନଙ୍କୁ। ଲୋକମାନେ ବହୁତ ପରିଶ୍ରମୀ, ସବୁବେଳେ ବିଲରେ ନିଜର କର୍ମକ୍ଷେତ୍ରରେ ପରିଶ୍ରମ କରନ୍ତି, ଆଉ ଯୁବଗୋଷ୍ଠୀ ଖେଳକୁଦ ଏବଂ ପ୍ରାଣାୟାମ ଯୋଗା ସବୁ କରନ୍ତି। ବୟସ୍କ ଲୋକ ସେମାନେ ମଧ୍ୟ ବହୁତ ପ୍ରାଣାୟାମ ଯୋଗା କରନ୍ତି। ଏଣୁ ଆମର ପଞ୍ଚାୟତ ପ୍ରାୟତଃ ସୁସ୍ଥ ଲୋକ ଅଛନ୍ତି।
1: ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି। ଘର, ଦୋକାନ, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ୍ ଜିନିଷ ଫିଙ୍ଗିବାକୁ ବାରଣ କରାଯିବା ସହ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ମୋଟ 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ 11 ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଟୁଲ୍ ପ୍ରଦାନ କରାଯାଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ଥର ନିମନ୍ତେ ହେମାଟୋଲୋଜି ଆନାଲାଇଜର ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
0: ଜିଲ୍ଲା ହାଲଚାଲ ଶୁଣିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6

0: ଖାଦ୍ୟ ପାନୀୟ ବାସସ୍ଥାନକୁ ନେଇ ଅନେକ ଗୁଡ଼ିଏ ସମସ୍ୟା ଦେଖା ଦେଇଥାଏ। ଗ୍ରୀଷ୍ମ ଋତୁରେ ସେମାନଙ୍କର ଯତ୍ନ କିପରି ନିଆଯାଇ ପାରିବ, ତାଙ୍କ ସୁରକ୍ଷାକୁ ନେଇ କଣ ସବୁ ପଦକ୍ଷେପ ନେବା ଉଚିତ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ପରିଚାଳନା ଦାୟିତ୍ୱରେ ନିଯୁକ୍ତ ଉପବନ ସଂରକ୍ଷକ ସମ୍ୟକ ସାମନ୍ତରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ତାହେଲେ ପ୍ରଥମେ କୁହନ୍ତୁ, ଓଡ଼ିଶାରେ କେଉଁ ସ୍ଥାନରେ ସାଧାରଣତଃ ବନ୍ୟପ୍ରାଣୀ ଦେଖାଯାଆନ୍ତି ଆଉ କି କି ପ୍ରକାରର?
1: ଓଡ଼ିଶାର ବନ୍ୟପ୍ରାଣୀ କହିଲେ ଏହାର ବିଶିଷ୍ଟ ଏବଂ ବୈଚିତ୍ର୍ୟ ବହୁତ ଅଲଗା। ବହୁତ ବିରଳ ପ୍ରଜାତିର ବନ୍ୟପ୍ରାଣୀ ଓଡ଼ିଶାରେ ଦେଖାଯାଆନ୍ତି ଏବଂ ତା ପାଇଁ ଆମେ ବହୁତ ଗର୍ବିତ ମଧ୍ୟ। ଏଭଳି ଏକ ରାଜ୍ୟ ନାହିଁ ଯେଉଁଥିରେ ଏସୀୟ ମହାଦେଶରେ ଉପଲବ୍ଧ ତିନିଟି ଯାକ କୁମ୍ଭୀର ପ୍ରଜାତି କୌଣସି ଗୋଟେ ଏକ ରାଜ୍ୟରେ ଥିବ ଯାହାକି ଓଡ଼ିଶାରେ ଅଛନ୍ତି। ଲୁଣାପାଣି କୁମ୍ଭୀର, ଯାହାକୁ ଆମେ ବଉଳା କୁମ୍ଭୀର ବୋଲି କହୁ, ମଧୁର ପାଣିର କୁମ୍ଭୀର, ଯାହାକୁ ମଗର ବୋଲି କହୁ, ଏବଂ ଘଡ଼ିଆଳ କୁମ୍ଭୀର। ସେଭଳିଆ କ୍ୟାସ୍ପିଆନ୍ ସି ପରେ ଦ୍ୱିତୀୟ ବୃହତ୍ତମ ଅର୍ଦ୍ଧ ଲବଣ ଯାହାକୁ ହ୍ରଦ କୁହାଯାଏ ଚିଲିକା, ସେଥିରେ ଆମର ଇରାୱାଡ଼ି ଡଲଫିନ୍ ଦେଖାଯାଆନ୍ତି ଯାହା ଅନ୍ୟ କୌଣସି ରାଜ୍ୟରେ ଭାରତବର୍ଷରେ ଦେଖାଯାଆନ୍ତି ନାହିଁ। ସେଇଭଳି ଆମର କୃଷ୍ଣସାର ମୃଗ ଏକ ବିରଳ ପ୍ରଜାତିର ମୃଗ ଏବଂ ଏହାର ବଂଶ ବିସ୍ତାର କରି ସେ ଏତେ ସୁନ୍ଦର ଭାବରେ ସ୍ୱଚ୍ଛନ୍ଦରେ ଲୋକଙ୍କର ସହଯୋଗ ଏବଂ ସାହାଯ୍ୟରେ ସେଠି ବିଚରଣ କରିପାରୁଛନ୍ତି ବାଲିପଦର ଭେଟନଈ ଗଞ୍ଜାମ ହିଞ୍ଜଳି ଅଞ୍ଚଳରେ, ତାହା ବି ଆମ ପାଇଁ ଏକ ଗର୍ବର କଥା। ଏବଂ ଏମାନେ ଜଙ୍ଗଲ ବାହାରେ ମଧ୍ୟ ବିଚରଣ କରୁଛନ୍ତି। ସେହିଭଳି ଅଲିଭ ରିଡ୍ଲେକୁ କିଏ ନ ଜାଣିଛି, ଓଡ଼ିଶାର ପରିଚିତି ଏବଂ ପ୍ରସିଦ୍ଧି ଏହି ଗୋଟିଏ ଅଲିଭ ରିଡ୍ଲେ କଇଁଚ ପାଇଁ, ଏବଂ ୟାକୁ ଆମେ ବିଭିନ୍ନ ସ୍ପୋର୍ଟସ୍ ଇଭେଣ୍ଟରେ ମାସ୍କଟ୍ ହିସାବରେ ଅଲି ହିସାବରେ ଏଇଟା ସମସ୍ତେ ଚିହ୍ନିଛନ୍ତି ଜାଣିଛନ୍ତି। ଏବଂ ବିଶ୍ୱର ଦୁଇଟି ଜାଗାରେ ଗଣ ଅଣ୍ଡଦାନ କରନ୍ତି। ପ୍ରଥମଟି ହେଲା ଗହିରମଥା ଋଷିକୁଲ୍ୟା ମୁହାଣରେ, ଏଇ ଦୁଇଟି ଜାଗାରେ ଓଡ଼ିଶାରେ କରାଯାଏ। ଏବଂ ଦ୍ୱିତୀୟ ବୃହତ୍ତମ ହେଉଛି କୋଷ୍ଟାରିକାର ମହାଦେଶରେ। ଏବଂ ସବୁଠୁ ବଡ କଥା ହେଲା ଆମର ହେନ୍ତାଳ ବଣ। ଆମର ହେନ୍ତାଳ ବଣ ପାପୁଆ ନ୍ୟୁଗିନି ପରେ ବିଚାର କରାଯାଏ ଯେ ବିଶ୍ୱର ସବୁଠାରୁ ଜୈବ ବିବିଧତା ସବୁଠାରୁ ଅଧିକ ଏହି ଜାଗାରେ ମଧ୍ୟ ଅଛି। ତେଣୁ ବିସ୍ତୀର୍ଣ୍ଣ ବନରାଜି, ତା ଭିତରେ ଏହି ବିରଳ ପ୍ରଜାତିକୁ ନେଇ ଓଡ଼ିଶା ସବୁବେଳେ ଗର୍ବିତ।
0: ସାର୍, ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ ବିଭାଗ କି ପ୍ରକାରର ପଦକ୍ଷେପ ନେଇଥାଏ?
1: ବନ୍ୟପ୍ରାଣୀଙ୍କର ସୁରକ୍ଷା ସମସ୍ତଙ୍କର ଧ୍ୟେୟ ହେବା ଉଚିତ ଏବଂ ୟା ପାଇଁ ବନ ବିଭାଗ ଦୁଇଟି ପ୍ରକାରର ପଦ୍ଧତି ଗ୍ରହଣ କରିଥାଏ। ଗୋଟିଏ ହେଲା ପାରମ୍ପରିକ ପଦ୍ଧତି, ଯେଉଁଥିରେ ଆମେ ଟ୍ରାଡିସନାଲ ଉପାୟରେ ତାଙ୍କର ବାସସ୍ଥାନର ସୁରକ୍ଷା କରିବା ପ୍ରଥମତଃ ଦରକାର। ବନ୍ୟଜନ୍ତୁମାନଙ୍କର ବାସସ୍ଥାନ ସୁରକ୍ଷିତ କରିବା ପାଇଁ ବଣ ମଧ୍ୟରେ ଆମେ ନୂତନ ପୋଖରୀ ଖନନ ଏବଂ ପୁରୁଣା ପୋଖରୀର ପୁନରୁଦ୍ଧାର କରିଥାଉ। ଲବଣ ଭୂମି, ଯାହାକୁ ଆମେ ସଲ୍ଟ ଲିକ୍ କହୁ, ତାର ମଧ୍ୟ ନୂତନ ଉପାୟରେ ତାକୁ ସୃଷ୍ଟି ବା ପୁନରୁଦ୍ଧାର ମଧ୍ୟ କରାଯାଏ। ଏବଂ ତାର ଅନ୍ୟ ମୌଳିକ ସୁବିଧାଟି ହେଲା ଖାଦ୍ୟ। ତେଣୁ ଖାଦ୍ୟ ପାଇଁ ଆମେ ବିଭିନ୍ନ ପ୍ରକାର ବୃକ୍ଷ, ଯେଉଁଟାକି ଖାଦ୍ୟ ଉପଯୋଗୀ ବୃକ୍ଷ, ତାର ପ୍ଲାଣ୍ଟେସନ ମଧ୍ୟ ବହୁତ ସମୟରେ କରିଥାଉ ଏବଂ ତାର ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ। ଏତଦ୍ବ୍ୟତୀତ ବହୁତ ସମୟରେ ବନ୍ୟପ୍ରାଣୀ ରୋଗଗ୍ରସ୍ତ ହୁଅନ୍ତି ଏବଂ ସେମାନେ ମଣିଷ ଆବାସ ଆଡ଼କୁ ମଧ୍ୟ ଚାଲି ଆସନ୍ତି। ରୋଗଗ୍ରସ୍ତ ହେବା ଦ୍ୱାରା ସେମାନଙ୍କର ଜୀବନ ମଧ୍ୟ ହୋଇଥାଏ। ତେଣୁ ତାକୁ ସୁରକ୍ଷା କରିବା ପାଇଁ ଆମେ ବିଭିନ୍ନ ସମୟରେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଭେଟନାରୀ ଅଫିସର୍ସ ମାନଙ୍କର ଟ୍ରେନିଂ ଆୟୋଜନ କରି ବନ୍ୟପ୍ରାଣୀ ସମ୍ବନ୍ଧିତ ସ୍ପେସିଫିକ୍ ଟ୍ରେନିଂ ତାଙ୍କୁ ଦେଇ ତାଙ୍କ ଜୀବନ ରକ୍ଷା କରିଥାଉ। କୋଇୱେଟିରେ ଆମର ଏକ ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥ ଅଛି, ଯାହା ଏକ ପ୍ରମୁଖ ପ୍ରତିଷ୍ଠାନ ଯାହାକି ବନ୍ୟପ୍ରାଣୀ ଦିଗରେ ସୁଦୃଢ଼ୀକରଣ କରାଯାଉଛି। ଇଏ ହେଲା କିଛି ପାରମ୍ପରିକ ଉପାୟ ଯାହାଦ୍ୱାରା ଆମେ ବାସସ୍ଥାନ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିପାରୁଥିଲୁ। ଯେମିତିକି ଆମେ ବହୁତ ଲୋକଙ୍କର ବିନିଯୋଗ କରିକି, ମାନେ ସ୍ଥାନୀୟ ଲୋକଙ୍କର ସହଯୋଗରେ ଆମେ ଆଣ୍ଟି ପୋଚିଂ ସ୍କ୍ୱାଡ, ଆଣ୍ଟି ଡିପ୍ରେଡେସନ ସ୍କ୍ୱାଡ, ଏଇଭଳିଆ କିଛି ଆମେ ସ୍କ୍ୱାଡ ଗଠନ କରିଥାଉ ସ୍ଥାନୀୟ ଲୋକଙ୍କୁ ନେଇକରି। ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସହ ବନ୍ୟପ୍ରାଣୀଙ୍କ ଆକ୍ରମଣରୁ ଲୋକମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି ଏବଂ ଏହି ସଂଘର୍ଷ ପ୍ରଶମନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ କିଛି ଆଡଭାନ୍ସ ପଦ୍ଧତି ମଧ୍ୟ ଆଜିକାଲି ଆମେ ସୁରକ୍ଷା ପାଇଁ କଲୁଣି। ଯେମିତିକି ବର୍ତ୍ତମାନ ଶିମିଳିପାଳ ଏବଂ ସାତକୋଶିଆର ଘଞ୍ଚ ଅରଣ୍ୟ ଭିତରେ ଯୋଉଠି କିଛି କନେକ୍ସନ ନାହିଁ, ସେଠି ବର୍ତ୍ତମାନ ଆମେ ଭି ସାଟ କନେକ୍ସନ ଯୋଗେ ନେଟ୍ କନେକ୍ଟିଭିଟି ଏବଂ ଫୋନ ମାଧ୍ୟମରେ କନେକ୍ଟିଭିଟି ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ କନେକ୍ଟିଭିଟି ଆମେ ଦେଲୁଣି, ଯାହାଦ୍ୱାରା ସେଠୁ ଆମକୁ ସୂଚନା ମିଳିବାରେ ସହଜ। ଆଉ ଜିନିଷ ହେଲା ଆମେ ବର୍ତ୍ତମାନ ଏବେ ଇଲେକ୍ଟ୍ରୋନିକ ଇ ସର୍ଭେଲାନ୍ସ ସିଷ୍ଟମ ମଧ୍ୟ ଷ୍ଟାର୍ଟ କରିଛୁ, ଯୋଉଥିରେ ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଗୋଟେ ଟାୱାର ଉପରେ ଯୋଉ କ୍ୟାମେରା ମାଉଣ୍ଟ କରାହେଇଥିବ ସେଇଟା ବନ୍ୟପ୍ରାଣୀଙ୍କ ଉପରେ ନିରୀକ୍ଷଣ କରିପାରିବ ଏବଂ ତାଙ୍କୁ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହୋଇପାରିବ। କାହିଁକିନା ଯଦି ତାଙ୍କୁ କିଏ ଶିକାର କରିବା ପାଇଁ ଭିତରକୁ ପ୍ରବେଶ କଲା, ତାର ଫଟୋଚିତ୍ର ଉତ୍ତୋଳନ କରିହେବ ଏବଂ ତାପରେ ବିହିତ ପଦକ୍ଷେପ ତାଙ୍କ ବିରୁଦ୍ଧରେ ଗ୍ରହଣ କରିହେବ। ସେଇଭଳିଆ ଆମେ ଆର୍ଆର୍ଟି ଟିମ୍ ବା ରାପିଡ୍ ରେସ୍ପନ୍ସ ଟିମ୍ ମଧ୍ୟ ଆମେ ଗ୍ରହଣ କରିଛୁ, ତାଙ୍କୁ ମଧ୍ୟ ଗଠନ କରାହେଇଛି। 18 ଏଭଳି ଜାଗାରେ ଆମେ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିଛୁ, ତାଙ୍କୁ ତାଙ୍କର ପ୍ରୋଟେକ୍ସନ ଗିୟର୍ସ, ଇକ୍ୱିପମେଣ୍ଟସ୍ ଆଉ ତାଙ୍କୁ ପ୍ରକୃତ ତାଲିମ ମଧ୍ୟ ଦିଆହେଇଛି। ପ୍ରତ୍ୟେକ ଆର୍ଆର୍ ଟିମ୍ର ଗମନାଗମନ ପାଇଁ ଗୋଟେ ନିର୍ଦ୍ଦିଷ୍ଟ କଷ୍ଟମାଇଜ୍ ଭେହିକଲ ମଧ୍ୟ ତାଙ୍କୁ ଗୋଟେ କରିକି ଦିଆହେଇଛି, ଯାହାଦ୍ୱାରା ସେମାନେ ବନ୍ୟପ୍ରାଣୀଙ୍କର ଉଦ୍ଧାର କାର୍ଯ୍ୟରେ ସେ

0: ଗାଡ଼ିଟି ବିନିଯୋଗ କରିପାରିବେ। ବିଭିନ୍ନ ଉପାୟରେ ଆମେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ପାଇଁ ସର୍ବଦା ପ୍ରଚେଷ୍ଟିତ ରହୁଛୁ।
1: ସେ ସବୁ କଣ ଫଳପ୍ରଦ ହେଇପାରୁଛି?
0: ଅନେକ ସମୟରେ ଫଳପ୍ରଦ ହେଉଛି ଏବଂ ବହୁତ ସମୟରେ ଆମେ ଦେଖୁଛୁ ଯେ ବିପଦ ମୁଖରେ ପଡ଼ିଥିବା, ରୋଗଗ୍ରସ୍ତ ହୋଇଥିବା ଏବଂ ଆମର ଆଟେନସନ୍ ଦରକାର କରୁଥିବା ଜୀବଜନ୍ତୁଙ୍କୁ ଆମେ ତାଙ୍କ ପାଖରେ ପହଞ୍ଚି ପାରୁଛୁ, ତାଙ୍କୁ ଟ୍ରାଞ୍ଜିଟ୍ ହୋମ୍କୁ ଆଣିପାରୁଛୁ, ତାଙ୍କୁ ଟ୍ରାଙ୍କୁଲାଇଜ୍ କରିପାରୁଛୁ, ତାଙ୍କୁ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରିପାରୁଛୁ ଏବଂ ବହୁ ଜୀବଜନ୍ତୁଙ୍କୁ ଆମେ ରକ୍ଷା ମଧ୍ୟ କରିପାରୁଛୁ। ଏମିତି ବହୁତ ଇନ୍ଷ୍ଟାନ୍ସେସ୍ ଅଛି ଯେଉଁଥିରେ କି ତାଙ୍କର ବଜ୍ରକାପ୍ତା ତସ୍କରୀ ହେଉଥିବା ସମୟରେ ତାଙ୍କୁ ଆମେ ଧରିଛୁ ଏବଂ ଡ୍ରୋନ୍ ସାହାଯ୍ୟରେ ଆସାମୀମାନଙ୍କୁ ଚିହ୍ନଟ ମଧ୍ୟ କରିଛୁ ଏବଂ ତାଙ୍କୁ କୋର୍ଟ ଚାଲାଣ କରିଛୁ ଏବଂ ବଜ୍ରକାପ୍ତାଟିକୁ ଉଦ୍ଧାର କରି, ଖାଲି ବଜ୍ରକାପ୍ତା ବୋଲି ନୁହେଁ, ଏମିତି ବହୁ ଜନ୍ତୁଙ୍କୁ ଏମିତି ଉଦ୍ଧାର କରି ତାଙ୍କର ଉଚିତ ଭେଟନାରୀ ଟ୍ରିଟମେଣ୍ଟ ଏବଂ କେୟାର ହିସାବରେ ଯଦି ସୁସ୍ଥ ହୋଇଯାଆନ୍ତି ତାହେଲେ ତାଙ୍କୁ ଆମେ ଜଙ୍ଗଲକୁ ମଧ୍ୟ ଛାଡ଼ି ଦେଇଛୁ। ସେଇଭଳିଆ ବର୍ତ୍ତମାନ ଆମର ସେଣ୍ଟର ଫର ୱାଇଲ୍ଡ ଲାଇଫ୍ ହେଲ୍ଥରେ ଏବେ ବର୍ତ୍ତମାନ ଏତେ ବିକଶିତ ହେଲାଣି ଏ ସେଣ୍ଟରଟି ଯେ ଭାରତବର୍ଷର ଏକ ଅନନ୍ୟ ସେଣ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁତ ତ୍ୱରିତ ବେଗରେ ନିର୍ଦ୍ଦିଷ୍ଟ ରୋଗ ଏବଂ ତାର ଜୀବାଣୁ ବା ଭୂତାଣୁକୁ ଚିହ୍ନଟ କରାଯାଇପାରୁଛି ଏବଂ ତାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାକରଣ ବ୍ୟବସ୍ଥା ମଧ୍ୟ ଫିଲ୍ଡରେ ଆମେ ନେଇପାରୁଛୁ। ତେଣୁ ବହୁତ ଫଳପ୍ରଦ ହେଉଛି ଏଭଳିଆ ପ୍ରଚେଷ୍ଟା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାରେ।
1: ବନ ବିଭାଗ ଏତେ ସବୁ ପଦକ୍ଷେପ ନେଲା ପରେ ବି ଦେଖାଯାଉଛି ଯେ ଅନେକ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। କୁହାଯାଉଛି ଯେ ବାଘ ସଂଖ୍ୟା ଏତେ କମିଗଲାଣି ଯେ ଆଉ କିଛି ବର୍ଷ ପରେ ହୁଏତ ବାଘ ଦେଖାଯିବେନି। ଏଇଟା କେମିତି ସମ୍ଭବ ହୋଇଛି?
0: ଯୋଉ ରେଜଲ୍ଟ ବର୍ତ୍ତମାନ ବାଘର ଆକଳନ ଉପରେ WIA ତରଫରୁ ପ୍ରକାଶିତ ହେଇଥିଲା ସେଥିରେ 18 ବାଘ ଥିବା କଥା ସିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବୋଲି ଉଲ୍ଲେଖ ଥିଲା।
1: ଆଜ୍ଞା,
0: ଏଇଟା ସତ ବା ସତ ନୁହଁ ଜାଣିବା ପାଇଁ ଆମେ ବିସ୍ତୃତ ଭାବରେ ସିମିଳିପାଳର ଅଞ୍ଚଳର ତନ୍ନତନ୍ନକୁ କ୍ୟାମେରା ଟ୍ରାପ୍ ଜରିଆରେ ତାକୁ ଆମେ ସ୍କାନିଂ କରିବା ଆରମ୍ଭ କଲୁ।
1: ଆଜ୍ଞା,
0: ଏବଂ ବର୍ତ୍ତମାନ କେବଳ ସିମିଳିପାଳ ଅଞ୍ଚଳରେ 27-30 କୋଟି ବାଘ ଥିବାର ଆକଳନ କରାଯାଇପାରୁଛି ଏବଂ ଆମେ ସେଥିରେ ବହୁତ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ।
1: ତାର
0: ନିୟମ ସେୟା ଥାଏ ଯେ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ, ବର୍ଷେ ପରେ ଯାଇକି ସେମାନେ ତାଙ୍କୁ ଗଣତି କରିବା ପାଇଁ ଆସନ୍ତି ଏବଂ ବହୁତ ଏମିତି କ୍ୟାମେରା ଟ୍ରାପ୍ରେ ଆମେ ବହୁତ ଶାବକ ମଧ୍ୟ ପାଉଛୁ। ଆଗରୁ ଏତେ ଡାଇରେକ୍ଟ ସାଇଟିଂ ହେଉନଥିଲା, ଏବେ ପର୍ଯ୍ୟଟକମାନେ ମଧ୍ୟ ଯେ ଭିତରକୁ ଯାଇଛନ୍ତି ସିମିଳିପାଳରେ ସେ ବର୍ତ୍ତମାନ ଦେଖୁଛନ୍ତି। ଆଉ ସିମିଳିପାଳ ଖାଲି କାହିଁକି, ଆମେ ବର୍ତ୍ତମାନ ପାର୍ଲାଖେମୁଣ୍ଡରେ, ହୀରାକୁଦରେ, ସୁନ୍ଦରଗଡ଼ରେ ଏବଂ ବହୁତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାଘର ପଦଚିହ୍ନ ଏବଂ ତାର ଇନ୍ଡାଇରେକ୍ଟ ସାଇନ୍ସ ମଧ୍ୟ ଆମେ ପାଇଲୁଣି। ଏହା ଗୋଟେ ଦୀର୍ଘମିଆଦୀ ବନ୍ୟଜନ୍ତୁ ପରିଚାଳନାର ସୁଫଳ ଯେ ଆମର ଆବାସନ ଗୁଡ଼ିକ ଉତ୍କୃଷ୍ଟ ହେଉଛି, ପ୍ରେ ବେସ୍ ଆଭେଲେବୁଲ ବେଶୀ ହେଉଛି ଏବଂ ତାଙ୍କର ଖାଦ୍ୟ ଉପଯୋଗୀ ଜନ୍ତୁ ବିଶେଷ ଭାବରେ ରହିବା ଦ୍ୱାରା ବାଘମାନଙ୍କ ପ୍ରଜନନ ମଧ୍ୟ ବୃଦ୍ଧି ପାଉଛି। ବାଘଠୁ ଆଉ ଟିକେ ଆଗକୁ ଯିବା, ଘଡ଼ିଆଳ କୁମ୍ଭୀର, 3 କୁମ୍ଭୀର ମଧ୍ୟରୁ ସବୁଠାରୁ ବିରଳ ହେଉଛି ଘଡ଼ିଆଳ କୁମ୍ଭୀର, କାରଣ ତାର ସଂଖ୍ୟା ସବୁଠାରୁ କମ୍। ସକ୍ସେସଫୁଲ ଏଫର୍ଟ ଦ୍ୱାରା 15 ବର୍ଷରୁ ଲାଗି ଆମେ ଯୋଉ ଏଫର୍ଟ ନେଇଛୁ ଯେଉଁଥିରେ କି ଆମର ନନ୍ଦନକାନନରେ କୃତ୍ରିମ ଉପାୟରେ ଘଡ଼ିଆଳର ପ୍ରଜନନ କରାଯାଉଛି ଏବଂ ତାଙ୍କୁ ନେଇ ସାତକୋଶିଆ ଗଣ୍ଡ ମଧ୍ୟରେ ଛଡ଼ାଯାଉଛି। ଏହାଦ୍ୱାରା ଫଳ ହେଇଛି ଏହା ଯେ ସାତକୋଶିଆରେ ବଳଦମରା ବୋଲି ଗୋଟିଏ ଜାଗା ଅଛି, ନଦୀ ପଠା ଅଛି, ଯେଉଁଠି ଗୋଟେ ଘଡ଼ିଆଳ ମାଈ କୁମ୍ଭୀର ଲଗାତାର 3 ହ୍ୟାଟ୍ରିକ୍ ଛୁଆ ଦେଲାଣି ଏବଂ ଏ ଛୁଆମାନେ ବଡ଼ ବି ହେଉଛନ୍ତି ଏବଂ ଯେଉଁମାନେ ତଳମୁଣ୍ଡକୁ ଭାସି ଆସୁଛନ୍ତି ମୁଣ୍ଡଳୀ ଆଡ଼କୁ ତାଙ୍କୁ ମଧ୍ୟ ଉଦ୍ଧାର କରାହେଇକି ନନ୍ଦନକାନନ ଏବଂ ସାତକୋଶିଆର ବିଭିନ୍ନ ଯେଉଁ କୃତ୍ରିମ ପ୍ରଜନନ କେନ୍ଦ୍ର ଅଛି ତାଙ୍କର ବଂଶ ବିସ୍ତାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେମିତି କୃଷ୍ଣସାର ମୃଗ କେବଳ ବାଲିପଦର ଭେଟନୀ ଅଞ୍ଚଳରେ ଦେଖାଯାଉଥିଲେ, ଏବେ ତାହା ବରହମପୁର, ହିଞ୍ଜିଳି, ପାର୍ଲାଖେମୁଣ୍ଡି ଏବଂ ଖୋର୍ଦ୍ଧା ଅଞ୍ଚଳକୁ ମଧ୍ୟ ବ୍ୟାପ୍ତ ହେଲେଣି। ସବୁ ଜାଗାରେ ବିଭିନ୍ନ ପ୍ରକାର ପ୍ରଜାତିମାନଙ୍କର ସୁରକ୍ଷା ଦିଗରେ ଆମେ ଭଲ ଭୂମିକା ଗ୍ରହଣ କରିଛୁ। ସମ ପରିମାଣରେ ଆମେ ଅଲିଭ୍ ରିଡ୍ଲେ କଇଁଚ ବା ଚିଲିକାରେ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ ସବୁ ସମୟରେ ଆଇଦର ଷ୍ଟେବୁଲ ଅଛି ବା ଗୋଟେ ଷ୍ଟେବୁଲ ରାଇଜ୍ ମଧ୍ୟ ହେଉଛି।
1: ବହୁତ ଭଲ କଥା କହିଲେ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ହେଲେ ଆମମାନଙ୍କର କଣ ଲାଭ ହୋଇଥାଏ ବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଫଳରେ ମଣିଷ ସମାଜକୁ କଣ ଲାଭ ମିଳିଥାଏ?
0: ଆପଣ ଯାହା ପଚାରିଲେ ଏକଦମ ଠିକ, କାହିଁକିନା ମଣିଷ ସବୁବେଳେ ନିଜ ସ୍ୱାର୍ଥ ଏବଂ ନିଜ ଲାଭ ଅନୁସାରେ ପ୍ରତ୍ୟେକଟି ଜିନିଷକୁ ଆକଳନ କରିଥାଏ। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ସମସ୍ତ ଜୀବଜନ୍ତୁଙ୍କର ନିଜର ବୈଶିଷ୍ଟ୍ୟ ଅଛି ଏବଂ ନିଜର ଇମ୍ପୋର୍ଟାନ୍ସ ମଧ୍ୟ ଅଛି। ପ୍ରତ୍ୟେକଟି ପଶୁ ବା ପକ୍ଷୀ, କୀଟ ପତଙ୍ଗ, ଜୈବ ବିବିଧତା ଭିତରେ ଏକ ଅଂଶ ବିଶେଷ ଏବଂ ସମସ୍ତଙ୍କର ଯୋଉ କାର୍ଯ୍ୟ ଅଛି ସେଟା ପରସ୍ପର ଉପରେ ନିର୍ଭରଶୀଳ ଏବଂ ଏଇଟା ଆମ ବାୟୁମଣ୍ଡଳ ଏବଂ ବାତାବରଣର ବିଭିନ୍ନ ଯୋଉ ଉପାଦାନ ଅଛି ତା ଭିତରେ ଏକ ସନ୍ତୁଳନ ରକ୍ଷା କରିବାରେ ଏ ଜୀବଜନ୍ତୁମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ତା ଭିତରେ ଆମେ ବହୁତ କିଛି କମ୍ ଜାଣିଛେ, ଆହୁରି ବହୁତ ଅଧିକା ଜାଣିବାର ଅଛି। ଏତିକି ଖାଲି ଜାଣିବା ଦରକାର ଯେ ପ୍ରତ୍ୟେକଟି ଜୀବସତ୍ତାର ପୃଥିବୀ ପୃଷ୍ଠ ଉପରେ ବଞ୍ଚିବାର ସମାନ ଅଧିକାର ଅଛି ଏବଂ ସେମାନେ ଏହି ପରିବେଶର ସନ୍ତୁଳନକୁ ଆଉ ଏହାର ଭାରସାମ୍ୟକୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମର ଅଜ୍ଞାନତାରୁ ଯଦି କାହାକୁ ଲାଭ ବା କ୍ଷତି ଦୃଷ୍ଟିରୁ ଦେଖିବା ତାହେଲେ ଏଇ ଯୋଉ ଜୈବମଣ୍ଡଳର ଯୋଉ ବାଲାନ୍ସଟା ଅଛି, ଯୋଉ ଡେଲିକେଟ୍ ବାଲାନ୍ସଟା ଅଛି, ତାହା ବାଧାପ୍ରାପ୍ତ ହେବ ଏବଂ ତାହାର ପ୍ରତିକୂଳ ପରିଣତି ଆମକୁ ବର୍ତ୍ତମାନ ମଧ୍ୟ ଭୋଗିବାକୁ ପଡୁଛି ଏବଂ ଆଗକୁ ଏହା ଭୟାବହ ମଧ୍ୟ ହେବ।
1: ସେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ସେମାନଙ୍କର ଖାଦ୍ୟ ପାନୀୟ ଆଉ ବାସସ୍ଥାନକୁ ନେଇ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯାଇଥାଏ କି?
0: ବହୁତ ଭଲ ପ୍ରଶ୍ନ। ଆକ୍ଚୁଆଲି ଗ୍ରୀଷ୍ମ ଋତୁଟା ହେଉଛି ଗୋଟେ ଲିନ୍ ଫେଜ୍ ଆଉ ସବୁଠୁ ଚ୍ୟାଲେଞ୍ଜିଂ ଫେଜ୍ ମଧ୍ୟ। ମୁଖ୍ୟ ଆହ୍ୱାନ ହେଲା ପାଣି କମିଯିବା ଦ୍ୱାରା ଜଳସ୍ରୋତ ଏବଂ ଜଳ ଉତ୍ସ କମିଯାଏ, କାରଣ ଶୁଖିଲା ପଡ଼ିଯାଆନ୍ତି, ଘାସ ମରିଯାଏ ଏବଂ ଖାଦ୍ୟ ଅଭାବ ମଧ୍ୟ ଦେଖାଯାଏ ଏବଂ ତାପରେ ପତ୍ର ଝଡ଼ା ଯୋଗୁଁ ଜଙ୍ଗଲ ନିଆଁ ମଧ୍ୟ
1: ଲାଗିଥାଏ
0: ଏବଂ ପରିବ୍ୟାପ୍ତ ହୋଇଥାଏ, ଯାହାକି ସେମାନଙ୍କ ବାସସ୍ଥାନ ଉଜାଡ଼ି ଦେବାର ଭୟ ରହିଥାଏ। ତେଣୁ ଏହା ପାଇଁ ବୋଲି ବିଶିଷ୍ଟ ଏକ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକଟି ଗ୍ରୀଷ୍ମ ଋତୁ
1: ପୂର୍ବରୁ
0: ଆମେ ଗୋଟେ ଫାୟାର ପ୍ଲାନ ବା ଫାୟାର ମିଟିଗେସନ ପ୍ଲାନ ଆଉ ହିଟ୍ ୱେଭ୍ ମିଟିଗେସନ ପ୍ଲାନ ଗୋଟେ ତିଆରି କରିଥାଉ, ଯେଉଁଥିରେ ଆମେ ନିର୍ଦ୍ଦିଷ୍ଟ ଜଳାଶ୍ରୟ ଯେଉଁଟାକି ବିକ୍ଷିପ୍ତ ହୋଇକି ସମ ପରିମାଣରେ ଗୋଟେ ଜଙ୍ଗଲ ଅଞ୍ଚଳ ଭିତରେ ରହିଥିବ ତାକୁ ଆମେ ନିରୂପଣ କରିଥାଉ ଯେ ଏହା ଗଭୀର ଜଳାଶ୍ରୟ ଏବଂ ଏଥିରେ ଜଳ ରହିପାରିବ, ଏବଂ ସେଠି ଜଳ ରହିବା ପାଇଁ ଗ୍ରୀଷ୍ମ ଋତୁ ପୂର୍ବରୁ ତାର ପୁନରୁଦ୍ଧାର କରି ତାର ଗଭୀରତାକୁ ମେଣ୍ଟେନ କରି ଜଳ ରହୁଛି କି ନାହିଁ ତାର ନିରୀକ୍ଷଣ କରାଯାଇଥାଏ। ଚାରଣ ଭୂମି ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ, ଯେମିତିକି ସେଗୁଡ଼ିକ ଘାସ ଏବଂ ଖାଦ୍ୟ ଉପଯୋଗୀ ପଦାର୍ଥ ଯେମିତି ସବୁ ସମୟରେ ତାଙ୍କ ପାଇଁ ଉପଲବ୍ଧ ରହିବ ଏବଂ ଖାଦ୍ୟାଭାବ ଦେଖାଦେବ ନାହିଁ, ଏବଂ ଅଗ୍ନି ନିର୍ବାପନ ବା ଅଗ୍ନି ପ୍ରଶମନ ବା ଅଗ୍ନି ନଲାଗିବା ବନାଗ୍ନି ନଲାଗିବା ପାଇଁ ମଧ୍ୟ ବହୁତ ପ୍ରତିଷେଧକ ଏବଂ ଫାୟାର ଫାଇଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥାଏ, ଯେଉଁଥିରେ ଆମେ ଭିଏସ୍ଏସ୍ ମାନଙ୍କର ସାହାଯ୍ୟ ନେଇଥାଉ, ଏସ୍ଏଚ୍ଜି ମାନଙ୍କର ସାହାଯ୍ୟ ନେଇଥାଉ, ଜଙ୍ଗଲ ସମୀପବର୍ତ୍ତୀ ଗ୍ରାମବାସୀମାନଙ୍କ ସହଯୋଗ ନେଇଥାଉ ଏବଂ ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ନିଆଁର ପ୍ରତିକୂଳ ପରିଣତି ବିଷୟରେ ତାଙ୍କୁ ଆମେ ବୁଝେଇଥାଉ ଏବଂ ତାଙ୍କୁ କହିଥାଉ ଯେ ଯଦି ସେମାନେ ମହୁଲ କଲେକ୍ସନ କରୁଛନ୍ତି, ଟୋଲ, ଛତୁ, ଝୁଣା ବହୁତ ପ୍ରକାର ଜିନିଷ ସେମାନେ ଜଙ୍ଗଲଜାତ ଦ୍ରବ୍ୟ କଲେକ୍ସନ କରିଥାନ୍ତି, ଆଉ ଏହାକୁ କଲେକ୍ସନ କରିବା ପାଇଁ ସମଟାଇମ୍ ସେମାନେ ଡେଷ୍ଟ୍ରକ୍ଟିଭ୍ ମେଥଡ୍ସ ବା ଯୋଉଟା ସଷ୍ଟେନେବଲ୍ ପ୍ରାକ୍ଟିସ୍ ନୁହଁ ତାକୁ ସେମାନେ ଆଡପ୍ଟ କରିଥାନ୍ତି, ତା ସେଥିରୁ ବିରତ ରହିବା ପାଇଁ ଆମେ ତାଙ୍କୁ ବାରଣ କରିଥାଉ ଏବଂ ତାଙ୍କୁ ଇନ୍ସେଣ୍ଟିଭ୍ ମଧ୍ୟ ଦେଇଥାଉ। ଯଦି ଜଙ୍ଗଲରେ ନିଆଁ ନ ଲାଗିଲା ଆପଣ ଠେଙ୍ଗାପାଳି କରନ୍ତୁ ବା ଅନ୍ୟ କୌଣସି ଦାୟିତ୍ୱ ବଣ୍ଟନର ବ୍ୟବସ୍ଥା ଡେଭଲପ୍ କରନ୍ତୁ, ଯଦି ଆପଣ ଜଙ୍ଗଲରେ ନିଆଁ ନବା ପିଇବା ପାଇଁ ଆଲାଉ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ପାରିତୋଷିକ ଆପଣଙ୍କ ଗାଁ ପାଣ୍ଠିକି ଦିଆଯାଏ। ତ ଏଭଳିଆ ଲୋକଙ୍କ ସହଯୋଗରେ ଲୋକଙ୍କୁ ସାଙ୍ଗରେ ନେଇ ଏଭଳିଆ ଗୋଟେ ବ୍ୟବସ୍ଥା ଭଳି ଯେମିତି ଅବସ୍ଥା ସୃଷ୍ଟି ନ ହୁଏ ଏବଂ ତାଙ୍କର ଖାଦ୍ୟାଭାବ ବା ଜଳାଭାବରୁ କିଛି ଯେମିତି ଅବ୍ୟବସ୍ଥା ନ ହୁଏ ତା ପାଇଁ ମଧ୍ୟ ସମୁଚିତ ବ୍ୟବସ୍ଥା ଆଗରୁ ଗ୍ରହଣ କରାଯାଇଥାଏ।
1: ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ, ଏଇ ଯୋଉ ନିଆଁ ଲାଗିବା ଫଳରେ ଜଙ୍ଗଲର ତ କ୍ଷତି ହେଇଥାଏ, ତା ସହିତ ବନ୍ୟପ୍ରାଣୀ ମାନଙ୍କର ବିଶେଷ ଭାବରେ କ୍ଷତି ହେଇଥାଏ, ସେଇ ଯୋଉ କ୍ଷତିଟା ହେଇଥାଏ ସେଟା କି ପ୍ରକାରର କ୍ଷତି?
0: କ୍ଷତିକୁ ଯିବା ପୂର୍ବରୁ ଆମେ ବନାଗ୍ନି କେତେ ପ୍ରକାର ଜାଣିବା ଉଚିତ। ମୂଳତଃ ଦୁଇ ପ୍ରକାରର ବନାଗ୍ନି ଆମେ ଦେଖିବାକୁ ପାଉ, ଗୋଟେ ହେଲା ଗ୍ରାଉଣ୍ଡ ଫାୟାର ଯାହାକି ଭୂଇଁରେ ମଧ୍ୟ କେବଳ ନିଆଁ ଚରି ଚରି ଚରି ଚରି ଯାଇଥାଏ ଏବଂ ଉପରକୁ ଉଠି ନଥାଏ ବା ଗଛ ଲତାକୁ ଆଫେକ୍ଟ କରିନଥାଏ, ଏବଂ ଆଉ ଗୋଟେ ହେଲା କ୍ରାଉନ୍ ଫାୟାର ଯାହାକି ଗଛର ଡାଳ ପତ୍ର ଆଦିକି ମଧ୍ୟ ଲାଗିଥାଏ। ଆମର ଯେତିକ ଜଙ୍ଗଲ ଅଛି ମୁଖ୍ୟତଃ ଏଇଟା ହେଉଛି ପର୍ଣ୍ଣମୋଚୀ ଜଙ୍ଗଲ, ପର୍ଣ୍ଣମୋଚୀ ଜଙ୍ଗଲରେ ଗଛ ଗୁଡ଼ିକ ଗ୍ରୀଷ୍ମ କାଳରେ ଜଳାଭାବ ଯୋଗୁଁ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଜଙ୍ଗଲର ଏଣ୍ଟାର ତଳଟା ପତ୍ରରେ ଆଚ୍ଛାଦିତ ହୋଇଥାଏ, ଏବଂ କୌଣସି ଜାଗାରେ ଯଦି ଉତ୍ତାପ ଅଧିକ ହୁଏ ତାହେଲେ କୌଣସି ଗୋଟେ ସ୍ଥାନରେ ନିଆଁର ସଞ୍ଚାର ହୋଇଥାଏ ଏବଂ ତାପରେ ସେ ନିଆଁଟି କ୍ରମଶଃ ବ୍ୟାପିବାକୁ ଲାଗିଥାଏ। ତେଣୁ ଆମର କେବଳ ଗ୍ରାଉଣ୍ଡ ଫାୟାର ହୁଏ, ଆମର କ୍ରାଉନ୍ ଫାୟାର ବା ଉପର ଫାୟାର ହୁଏ ନାହିଁ। ତେଣୁ ଆମର ଜଙ୍ଗଲୀ ଜନ୍ତୁମାନଙ୍କର ବିଶେଷ କ୍ଷତି ଏହାଦ୍ୱାରା ସାଧିତ ହୋଇନଥାଏ, କିନ୍ତୁ କିଛି ପକ୍ଷୀମାନଙ୍କର ଅଣ୍ଡା, ସେମାନଙ୍କର ବସା, ସରୀସୃପ, କୀଟପତଙ୍ଗ ଯେଉଁମାନେ କି ଭୂମିରେ ରହୁଛନ୍ତି ସେମାନଙ୍କର ବାସସ୍ଥାନ ବା ସେମାନଙ୍କର ଜୀବନ ପ୍ରତି କିଛି ବିପଦ ଡେଫିନେଟଲି ରହିଥାଏ। ତେଣୁ ଏହାର ପ୍ରଶମନ କରିବା ପାଇଁ ବୋଲିକିରି ଫାୟାର ଲାଇନ୍ କଟା ଯାଇଥାଏ, ଫାୟାର ବ୍ଲୋର ଦେଇକି ଆମେ ଫାୟାର ଫାଇଟିଂ ସ୍କ୍ୱାଡ୍କୁ ନିୟୋଜିତ କରିଥାଉ, ମଞ୍ଚା ବନ୍ଧା ହେଇଥାଏ ଯୋଉ ଯୋଉ ଜାଗାରେ ନିଆଁ ଲାଗିଥାଏ, କେନ୍ଦୁପତ୍ର ତୋରାଳିଙ୍କୁ କହିଥାଉ ଯେ କେବଳ ନିଆଁ ସଞ୍ଚାର ନ କରିକି କେନ୍ଦୁପତ୍ର ତୋଳିବା କାମ ଆପଣ କରିବେ। ମହୁଲ ବା ଟୋଲ ଯଦି ଆପଣ କଲେକ୍ସନ କରୁଛନ୍ତି ତାହେଲେ ସେଇ ଗଛ ମୂଳରେ ଯଦି ନିଆଁ ଲଗାଉଛନ୍ତି ତାହେଲେ ନିଆଁଟି ଲଗେଇକି ଗଛ ତଳଟି ପରିଷ୍କାର କରିସାରିଲା ପରେ ନିଆଁଟି ମଧ୍ୟ ଆପଣ ଲିଭେଇ ଦେବେ। ଏବେ ଦେଖାଯାଉଛି ଯେ ଯେମିତି ମେକାନାଇଜଡ୍ ହାରଭେଷ୍ଟିଂ ହେଉଛି କ୍ରପ୍ସ ଗୁଡ଼ାକର, ତେଣୁ ଫସଲ ଗୁଡ଼ିକ ଯେତେବେଳେ ଯନ୍ତ୍ରଚାଳିତ ଦ୍ୱାରା ସେମାନେ ହାରଭେଷ୍ଟ କରୁଛନ୍ତି ବଡ଼ ବଡ଼ ନଡ଼ା ରହିଯାଉଛି ବିଲରେ ଆଉ ତାକୁ ସେଠି ମଧ୍ୟ ସେ ନିଆଁ କିଛି ଲଗାଉଛନ୍ତି। ଏଇଟା କିଛି ବର୍ଷର ଡେଭଲପମେଣ୍ଟ, ଆଗରୁ ସେମିତି ହଉନଥିଲା, କାରଣ ଆଗରୁ ନଡ଼ା ସମ୍ପୂର୍ଣ୍ଣ କାଟିକିରି ଲୋକମାନେ କାଟିକି ଏବଂ ଜୀବଜନ୍ତୁ ଆଜିକାଲି ଜୀବଜନ୍ତୁଙ୍କର ସଂଖ୍ୟା ହୁଏତ କମିଯିବା ହେତୁ ସେଥିପାଇଁ ନଡ଼ା ଦରକାର ପଡୁନାହିଁ, ତେଣୁ ସେମାନେ ମେସିନ୍ ହାରଭେଷ୍ଟିଂ କରିଦେଉଛନ୍ତି ଏବଂ ପାଳ ବା ନଡ଼ା ଯାହା ହେଉଛି ସେଟା ବିଲ ରହିଛି ତାକୁ ନିଆଁ ଲଗେଇ ଦିଆଯାଉଛି, ତାଦ୍ୱାରା ତା ପାଖରେ ଥିବା ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଉଛି। ତେଣୁ ସେଥିରେ ମଧ୍ୟ ଆମେ ସଚେତନତା ସୃଷ୍ଟି କରୁଛୁ ଯେ ଆପଣ ତାକୁ ସେମିତି କରନ୍ତୁ ନାହିଁ। ଏକ ତ ଆପଣଙ୍କର ବିଲର ଯୋଉ ଉର୍ବରତା ଅଛି ସେଥିରେ କମିଯିବ, ଉପଯୁକ୍ତତା ସେ କ୍ଷମତା ତାର କମିଯିବ ଏବଂ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଲେ ତା ମଧ୍ୟ ଆପଣଙ୍କ କ୍ଷତି ହେବ ଏବଂ ପରିବେଶରେ ଉତ୍ତାପ ଏବଂ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯିବ। ତେଣୁ ଏହିସବୁ ସଚେତନତା ମାଧ୍ୟମରେ ଆମେ ବନାଗ୍ନି ପ୍ରଶମନ ଏବଂ ବନାଗ୍ନି କଣ୍ଟ୍ରୋଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛୁ।
1: ଆଉ ମଧ୍ୟ କିଛି ଜାଗାରେ ଦେଖାଯାଉଛି ଯେ ପୋଡୁ ଚାଷ ପାଇଁ ସେମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି, ଏଇଟା କ'ଣ ସତ କଥା?
0: ସତ କଥା, କିନ୍ତୁ ଏଇଟା ବେସିକାଲି ଆମେ ସବୁ ଜାଗାରେ ଦେଖୁନା, ଆମର ବେସିକାଲି ମାଳ ଅଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଯେଉଁଠି ଆମର ପାହାଡ଼ରେ ଚାଷ ହୁଏ ବେସିକାଲି, ସେଇ ଜାଗାରେ କ'ଣ ହୁଏ ନା ଗୋଟେ ରୋଟେସନ ବେସିସ୍ରେ କ'ଣ କରନ୍ତି ସେମାନେ ଏଇ ଜାଗାରେ ଜଙ୍ଗଲରେ ନିଆଁ ଲଗେଇ ଦେବେ ଏବଂ ଚାଷ କରିବେ, ତାର ଉର୍ବରତା ସେ ପାଇଁ କମିଯାଏ, ସେ ପୁଣି ଆଉ ଗୋଟେ ଜାଗାକୁ ପଳାନ୍ତି, ସେଠି କିଛି ଯୋଉ ଜଙ୍ଗଲ ତାକୁ ପୁଣି କାଟି ଦିଅନ୍ତି, ଏମିତି କରିକି ପାଞ୍ଚ ପାଞ୍ଚ ବର୍ଷର ପରେ ପୁଣି ଏ ଜାଗାକୁ ଫେରିକି ଆସନ୍ତି। ତେଣୁ ଏହାଦ୍ୱାରା କଣ ହୁଏ, ବେସିକାଲି ଏପ୍ରିଲ ମେ ରେ ଏହି ପୋଡ଼ୁ ଚାଷ ଜନିତ ଜଙ୍ଗଲ ନିଆଁଟି ଦେଖିବାକୁ ମିଳେ ଏବଂ ଏହାଦ୍ୱାରା ଆମର ସୁନାବେଡ଼ା ଠାରୁ ନେଇକରି ଫୁଲବାଣୀ, ବାଲିଗୁଡ଼ା, ରାୟଗଡ଼ା ଏ ଅଞ୍ଚଳ ଗୁଡ଼ାକରେ ବେସିକାଲି ପୋଡ଼ୁ ଚାଷର ପ୍ରାଦୁର୍ଭାବଟା ବେଶି ଦେଖାଯାଏ। ତେଣୁ ଆମେ ତାଙ୍କୁ କହୁ ଯେ ଏଭଳିଆ ଚାଷ ଦ୍ୱାରା ବିଶେଷ ଲାଭ ହୁଏ ନାହିଁ, ବରଂ ବହୁତ ଏଥିରେ ଶ୍ରମ ଯାଏ ଏବଂ ଏହି ଶ୍ରମର ଅନୁରୂପ ଆପଣଙ୍କୁ ଫଳ ମିଳେ ନାହିଁ। ତେଣୁ ପ୍ରାକୃତିକ ଉପାୟରେ

0: ଏବଂ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ପୋଡ଼ ଚାଷ ଉପରେ ଆପଣ ନିର୍ଭର ହେବାକୁ ପଡିବ ନାହିଁ, କିମ୍ବା ଜଙ୍ଗଲ ନିଆଁ ଏବଂ ତା ଦ୍ୱାରା ହେଉଥିବା ପ୍ରଦୂଷଣର ମଧ୍ୟ ଭୟାବହତା କମିଯିବ।
1: ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପ୍ରତିବର୍ଷ ନିଆଁ ଲାଗୁଛି।

0: କରିଥାନ୍ତି। କିନ୍ତୁ କିଛି ଲୋକ ଥାନ୍ତି ଯେଉଁମାନେ ସବୁ ଜିନିଷ ଜାଣିଶୁଣି ମଧ୍ୟ ନିୟମକୁ ହାତକୁ ନିଅନ୍ତି ଏବଂ ଅନିୟମିତତା କରିଥାନ୍ତି। ସେଇଭଳିଆ ଲୋକମାନଙ୍କ ପାଇଁ ଆମେ ଫୌଜଦାରୀ ମକଦ୍ଦମା କରିଥାଉ, ତାଙ୍କୁ ଆରେଷ୍ଟ କରିଥାଉ ଏବଂ ନିୟମ ଅନୁସାରେ ତାଙ୍କ ଅନୁସାରେ କୋର୍ଟ ଚାଲାଣ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। କିନ୍ତୁ ଯେଉଁମାନେ ଜାଣି ନଥାନ୍ତି ବା ଅନ୍ଧବିଶ୍ୱାସ ବଶତଃ, ରୂଢି ବଶତଃ ବା ଗୋଟେ ଅଭ୍ୟାସ ବଶତଃ ସେମାନେ ଏଇଟିକୁ କରିଥାନ୍ତି, ସେମାନଙ୍କ ପାଇଁ ଆମେ ସଚେତନତା କାର୍ଯ୍ୟକ୍ରମ କରିଥାଉ। ଶିକାର ଜନିତ ନିଆଁ ଗୋଟେ ପ୍ରମୁଖ କାରଣ ନିଆଁ ଲାଗିବାର, ବନାଗ୍ନି ଲାଗିବାର, ଏବଂ ତାଙ୍କ ପାଇଁ ବୋଲି ଦୃଢ଼ ପଦକ୍ଷେପ ମଧ୍ୟ ବିଭାଗ ଗ୍ରହଣ କରିଥାଏ। କିନ୍ତୁ ଯେମିତି ମୁଁ କହିଲି, ବନଜାତ ଦ୍ରବ୍ୟ ତୋଳିବାରେ ବହୁତ ସମୟରେ ନିଆଁ ସଞ୍ଚାର ଜଙ୍ଗଲ ଅଞ୍ଚଳ ମଧ୍ୟରେ ହେଇଥାଏ। ବହୁତ ସମୟରେ ପର୍ବପର୍ବାଣି ଯେମିତିକି ଦଣ୍ଡ ହେଲେ ଲୋକ ନିଆଁ ଲଗେଇଦିଅନ୍ତି, ଏଟା ଗୋଟେ ପ୍ରଥା ନାଁରେ ଏଟା କରା ହେଇଥାଏ। ଏ ପ୍ରଥାକୁ ମଧ୍ୟ ଅଟକେଇବା ପାଇଁ ଆଉ ୟାର କିଛି ପ୍ରଥା ସହିତ ବା ସଂସ୍କୃତି ସହିତ କିଛି ୟାର ସାମଞ୍ଜସ୍ୟ ନାହିଁ ଏବଂ ଏଟା ଗୋଟେ କୁପ୍ରଥା ଏବଂ ସଂସ୍କୃତିର ଅଂଶବିଶେଷ ନୁହଁ ବୋଲି ବହୁତ ସମୟରେ ସଚେତନତା ବାର୍ତ୍ତା ମଧ୍ୟ କରିଥାଉ। ତେଣୁ ୟା ଦ୍ୱାରା ଆମେ ଲୋକଙ୍କ ସଚେତନତା ପାଇଁ ବାଦୀପାଲା ହଉ, ଘୁଡ଼କି ନାଚ ହଉ, ଷ୍ଟ୍ରିଟ୍ ଡାନ୍ସ ହଉ, ପେଣ୍ଟିଂସ୍ ହଉ, ଚିତ୍ରାଙ୍କନ ପ୍ରତିଯୋଗିତା ହଉ, ହଁ ସେ ମଧ୍ୟ କରାଯାଉଛି ଏବଂ ଛୋଟ ଛୁଆଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ବୋଲିକରି ଅନେକ ସମୟରେ ଛୋଟ ଛୋଟ ପ୍ରତିଯୋଗିତା ମଧ୍ୟ ତାଙ୍କ ଭିତରେ
1: ସ୍କୁଲ କଲେଜରେ ସବୁ
0: ଆମେ ଅନୁଷ୍ଠିତ କରିଥାଉ ଏବଂ ତା ଦ୍ୱାରା ଏଇ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ ଯେ ଆମେ ସମସ୍ତେ ଚେଷ୍ଟା କଲେ ଜଙ୍ଗଲ ନିଆଁକୁ ଆମେ ଆୟତ କରିପାରିବୁ।
1: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଆଉ ସବୁ କିଛି ପଦକ୍ଷେପ ନେଉଛି କି?
0: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମେ ଫାୟାର ଡିପାର୍ଟମେଣ୍ଟ ସହିତ ଆମେ କୋଡିନେସନ କରୁଛୁ। ୟାର ଗୋଟେ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂ କରାହୁଏ। ଏ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂର ହେଡ୍ ହେଉଛନ୍ତି କଲେକ୍ଟର ଏବଂ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ଗୋଟେ ଫାୟାର ପ୍ଲାନ୍ ତିଆରି କରାଯାଏ। ଫାୟାର ପ୍ଲାନ୍ ଡିଏଫ୍ଓ ପ୍ରସ୍ତୁତ କରିଥାନ୍ତି ଏବଂ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥାଏ। ଏଥିରେ ଯେଉଁ ଯେଉଁ ବିଭାଗ ସଂଶ୍ଲିଷ୍ଟ ହେବେ, ଯେମିତିକି ଫାୟାର ଡିପାର୍ଟମେଣ୍ଟ, ଜଙ୍ଗଲ ବିଭାଗ, କେନ୍ଦୁପତ୍ର ବିଭାଗ, କୃଷି ବିଭାଗ, ଯେଉଁଥିରେ ଆମର ଯୋଉ କୃଷି ପଦାର୍ଥ ଜଳେଇବା ଯୋଗୁଁ ଜନିତ ଯୋଉ ନିଆଁ ଲାଗିଥାଏ, ଏସବୁ ବିଭାଗକୁ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ କାର୍ଯ୍ୟଗୁଡ଼ିକ ଆବଣ୍ଟିତ ହୋଇଥାଏ। ଇଏ ରହିଲା ବିଭାଗ ସ୍ତରର କଥା। ଦ୍ୱିତୀୟ ଜିନିଷ ହେଲା, ଆମେ ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ୟାକୁ ଆମେ କଣ୍ଟ୍ରୋଲ କରିଥାଉ। ଯେମିତିକି ଆମର ଟାୱାର ଉପରେ କ୍ୟାମେରା ମାଉଣ୍ଟେଡ୍ ହେଇକି ଥାଏ, ଯାହାକି ବହୁତ ଦୂରରୁ ନିଆଁ କିମ୍ବା ଧୂଆଁ ସେ ସମ୍ବେଦନଶୀଳ ଅଞ୍ଚଳକୁ ତୁରନ୍ତ ଜାଣିଦେଇପାରିବ ଏବଂ ତାର ସଠିକ୍ ଜିପିଏସ୍ ଲୋକେସନ ଆମକୁ ପଠାଇ ଦେଇପାରିବ। ଆମର ଫାୟାର ଫାଇଟିଂ ସ୍କ୍ୱାର୍ଡ ଗାଡି ସହିତ ରେଡି ହେଇକି ଥାନ୍ତି, ଆଡଭାନ୍ସ ଲୋକେସନରେ ଥାନ୍ତି, ଯେମିତିକି ତ୍ୱରିତ ବେଗରେ ସେଠି ଯାଇକି ପହଞ୍ଚି ପାରିବେ ଏବଂ ନିଆଁଟି ବ୍ୟାପିବା ପୂର୍ବରୁ ତାକୁ ଯେମିତି ଆୟତ କରାଯାଇପାରିବ। ଅଗ୍ନି ନିର୍ବାପନ ଦସ୍ତା ଗୁଡିକ ମଧ୍ୟ ନିୟୋଜିତ ହୋଇଥାନ୍ତି ଏହି ସମୟ ପାଇଁ ଏବଂ ପାଞ୍ଚ ମାସ, ବେସିକାଲି ଅଗ୍ନି ସିଜନଟା ହେଲା ପାଞ୍ଚ ମାସ, ଯେଉଁଟାକି ଆମେ ଦେଖୁଛୁ ଫେବୃଆରୀ 15 ତାରିଖରୁ ଜୁଲାଇ 15 ପର୍ଯ୍ୟନ୍ତ ଆମେ ଏହି ସମୟରେ ନିଆଁଟି ବ୍ୟାପିବାର ବିଶେଷ ଭୟ ଥାଏ। ତେଣୁ ଏହି ସମୟରେ ଦସ୍ତା ଗୁଡିକ ମଧ୍ୟ ନିୟୋଜିତ ହୋଇଥାନ୍ତି। ଏହାଛଡ଼ା ନିରୀକ୍ଷଣ ଗମ୍ବୁଜମାନ ବିଭିନ୍ନ ସମୟରେ ନିର୍ମାଣ କରାଯାଇଥାଏ, ମଞ୍ଚା ଗୁଡିକରେ ମଧ୍ୟ ଲୋକ ଥାନ୍ତି ଏବଂ ୟାକୁ ନିରୀକ୍ଷଣ କରୁଥାନ୍ତି। ଡ୍ରୋନ୍ ସାହାଯ୍ୟରେ ଏବଂ ଥର୍ମାଲ ଡ୍ରୋନ୍, ଯେଉଁଟାକି ରାତିରେ ମଧ୍ୟ ନିଆଁକୁ ଦେଖିପାରିବ, ଯେଉଁଥିରେ ମଣିଷ ଯାଇପାରିବ ଜଙ୍ଗଲ ଭିତରକୁ, ତା ସାହାଯ୍ୟରେ ମଧ୍ୟ ଆମେ ଆଡଭାନ୍ସ ଟେକ୍ନୋଲୋଜି ୟୁଜ୍ କରିକି ସଠିକ୍ ସମୟ ଆମେ ଜାଣିଦେଇପାରୁଛୁ। ଏବଂ ଏଇ ଯେଉଁ ନିଆଁ ଗୁଡିକ ମଧ୍ୟ ସାଟେଲାଇଟ୍ ଉପରେ ଥିବା ସାଟେଲାଇଟ୍ର ହିଟ୍ ସେନ୍ସିଂ କ୍ୟାମେରା ଦ୍ୱାରା ଏଇଟା ଗ୍ରହଣ କରାଯାଇଥାଏ ଏବଂ ଏଇଟା ଗ୍ରାଉଣ୍ଡ ଷ୍ଟେସନକୁ ପଠା ହେଇଥାଏ। ତାପରେ ଏକ୍ଜାକ୍ଟ ଜିପିଏସ୍ ଲୋକେସନ ମିଳିଥାଏ, ଯାହାକି ଆମେ ଫିଲ୍ଡ ଲେଭେଲ ଫଙ୍କସନାରୀଙ୍କ ପାଖକୁ ପଠାଇ ଦେଇଥାଉ। ସେଠି ଆମର ଫରେଷ୍ଟର ଗାର୍ଡ ଏବଂ ରେଞ୍ଜ ଅଧିକାରୀ ଯେଉଁମାନେ ସବୁ ଥାନ୍ତି, ସେମାନେ ଏଇ ଲୋକେସନଟି ପାଇଲା ପରେ ତ୍ୱରିତ ପଦକ୍ଷେପ ନିଅନ୍ତି ଏବଂ ଅଗ୍ନି ନିର୍ବାପନରେ ତାଙ୍କର ଭୂମିକା ଗ୍ରହଣ କରିଥାନ୍ତି।
1: ଜଙ୍ଗଲରେ ନିଆଁ ଲାଗିବାର କାରଣ ଆଉ ତାକୁ ପ୍ରତିହତ କରିବା ପାଇଁ ବନ ବିଭାଗ କେତେ ଅକ୍ଲାନ୍ତ ଚେଷ୍ଟା କରୁଛି, ପରିଶ୍ରମ କରୁଛି ଆଉ ତାକୁ ମଧ୍ୟ ଆୟତ୍ତ କରିପାରୁଛି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତାହେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ସୁରକ୍ଷା ସମିତି ମାନଙ୍କୁ କ'ଣ ସବୁ ଦାୟିତ୍ୱ ଦିଆଯାଇଛି?
0: ବନ ସୁରକ୍ଷା ସମିତି ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି ଏବଂ ତାଙ୍କୁ ଏହା କୁହାହେଇଛି ଯେ ବନ ବିଭାଗ ଏକା ବନ ପରିଚାଳନା କରିପାରିବ ନାହିଁ। ଆଉ ଯେହେତୁ ବନ ବିଭାଗର ଅଧିକାରୀ ପରିବର୍ତ୍ତନ ହୁଅନ୍ତି ଏବଂ ସେମାନଙ୍କର ବଦଳି ମଧ୍ୟ ହୋଇଥାଏ, ସେମାନେ ଏହି ଅଞ୍ଚଳରେ କିଛି ଦିନ ପାଇଁ ବୋଲିକି ମଧ୍ୟ ରହିଥାନ୍ତି। କିନ୍ତୁ ଯେଉଁମାନେ ସେହି ଭିଟାମାଟିର ଲୋକ ଆଉ ଯେଉଁମାନେ ତାଙ୍କର ସେହି ପାହାଡ଼ ପର୍ବତ ଜଙ୍ଗଲ ଭିତରେ ସେମାନେ ବଢ଼ିଛନ୍ତି, ତାଙ୍କର ସେହି ଜାଗା ପ୍ରତି ମାୟା ଏବଂ ମମତା ଅହେତୁକ। ତେଣୁ ତାଙ୍କର ସୂଚନା ବିନା, ତାଙ୍କର ସାହାଯ୍ୟ ବିନା, ତାଙ୍କର ସହଯୋଗ ବିନା ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସମ୍ଭବପର ନୁହେଁ। ତେଣୁ ପ୍ରତ୍ୟେକଟି ଭିଏସ୍ଏସ୍କୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଏରିଆ ଦେଇଥାଉ ଯାହାକୁ ସେମାନେ ଜଗାରଖା କରିପାରିବେ। ତା ଭିତରେ କୌଣସି ଯଦି କିଛି ତ୍ରୁଟି ବିଚ୍ୟୁତି ହେଲା, ସେମାନେ ଆମ ସାହାଯ୍ୟ ନେଇପାରିବେ ଏବଂ ତାଙ୍କର ଯୋଉଠି କିଛି ଅସୁବିଧା ହେଲା ତାକୁ ଆମେ ଦୂରୀଭୂତ କରିବୁ। ଯଦି ସେମାନେ ତା ଭିତରେ କରୁଥିବା କୌଣସି ଅସାଧୁ ଲୋକଙ୍କୁ ସେମାନେ ଯଦି ଧରନ୍ତି, ତାକୁ ମଧ୍ୟ ଆଇନ ଅନୁସାରେ ସେମାନେ ଆମକୁ ହସ୍ତାନ୍ତର କଲେ ତାଙ୍କ ଉପରେ ମଧ୍ୟ ଆମେ ବିହିତ ପଦକ୍ଷେପ ଗ୍ରହଣ କରିପାରିବୁ। ଏବଂ ଏହି ଭିଏସ୍ଏସ୍ ମାନଙ୍କୁ ଏକ ପାଣ୍ଠି ମଧ୍ୟ ଦିଆଯାଇଥାଏ ଆଉ ଯେମିତି ମୁଁ କହିଲି କିଛି ଇନ୍ସେଣ୍ଟିଭ ମଧ୍ୟ ଦିଆଯାଇଥାଏ ପ୍ରକୃତରେ ତାକୁ ଭଲ କରନ୍ତି ଦିଆଯାଇଥାଏ ଏବଂ ଯେମିତିକି ସେମାନେ ତାଙ୍କର ଯୋଉ ନିଆଁ ଲିଭେଇବାରେ ବା ନିଆଁକୁ ଜଗାରଖା କରିବାରେ ଆମକୁ ଯେମିତି ସେ ସହଯୋଗ କରିପାରିବେ, ତେଣୁ ତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମଧ୍ୟ ଦିଆହେଇଛି ଏବଂ ସମୟ ସମୟରେ ତାଙ୍କ ସୁବିଧା ଅସୁବିଧା ମଧ୍ୟ ଡିପାର୍ଟମେଣ୍ଟ ସବୁ ସମୟରେ ବୁଝୁଥାଏ ଏବଂ ତାର ନିରାକରଣ କରିଥାଏ।
1: ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ବନ ବିଭାଗର ତ ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି ଆଉ ସିଏ ମଧ୍ୟ ଠିକ୍ ଭାବରେ ସେ କାର୍ଯ୍ୟକୁ ସମ୍ପାଦନ କରୁଛି। ତାହେଲେ ବନ ସୁରକ୍ଷା ସମିତି କିଛି ଆପଣଙ୍କୁ ଏଇ ଶିକାରକୁ ରୋକିବା ସମ୍ପର୍କରେ ସାହାଯ୍ୟ କରିଥାଏ କି?
0: ବନ ସୁରକ୍ଷା ସମିତି ବହୁତ ସାହାଯ୍ୟ କରିଥାନ୍ତି। ଅନେକ ସମୟରେ ସେଇମାନେ ହିଁ ଆମକୁ ନିର୍ଦ୍ଦିଷ୍ଟ ସୂଚନା ଦେଇଥାନ୍ତି ଏବଂ ସେ ସୂଚନା ପାଇଁ ବୋଲିକି ତାର ପାରିତୋଷିକ ଦବାର

0: ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆମେ କରିଛୁ। ତାଙ୍କର ନାମ ଗୋପନ ରଖି ଯିଏ ବନ୍ୟ ଶିକାରରେ ଲିପ୍ତ ଅଛନ୍ତି ତାଙ୍କର ନାଁ ଠିକଣା ଏବଂ ଶିକାର ସମ୍ବନ୍ଧୀୟ କୌଣସି ଘଟଣାବଳୀର ବିବରଣୀ ଯଦି ତାଙ୍କ ପାଖରେ ଥାଏ ସେ ଆମକୁ ଦେଇଥାନ୍ତି ତାଙ୍କୁ ଆମେ ନିର୍ଦ୍ଦିଷ୍ଟ ପୁରସ୍କାର ମଧ୍ୟ ଦେଇଥାଉ। ଏବଂ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆମେ ବିବିଧ ପଦକ୍ଷେପ ଗ୍ରହଣ କରିଛୁ। ଯେମିତିକି ଶିମିଳିପାଳରେ କିଛି ମାସ ତଳେ ଆପଣ ଜାଣିଥିବେ ଯେ ହାତୀ ଶିକାରର ଟିକେ ଇନ୍ସିଡେଣ୍ଟ ଦେଖିବାକୁ ପଡ଼ିଲା, ତେଣୁ ସେଠି ଆମେ କ'ଣ କଲୁ ବହୁତ ସମୟରେ ଏହି ଶିକାରୀମାନେ ଆମର ବନ ବିଭାଗ କର୍ମଚାରୀଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଥିଲେ। ତେଣୁ ଏବେ ବର୍ତ୍ତମାନ ତିନିଟି ଜାଗାରେ ଗୋଟିଏ କମ୍ପାନୀ ଓଡ଼ିଶା ରିଜର୍ଭ ପୋଲିସ ଫୋର୍ସ ଯାକୁ ଓଏସ୍ଏପି କୁହାଯାଉଛି, ଓଡ଼ିଶା ଷ୍ଟେଟ୍ ଆର୍ମ ପୋଲିସ ଫୋର୍ସ, ତାଙ୍କୁ ଆମେ ନିୟୋଜିତ କରିଛୁ। ତା ସହିତ ଏକ୍ସ ମିଲିଟାରୀ ମ୍ୟାନ ମାନଙ୍କୁ ମଧ୍ୟ ଆମେ ନିୟୋଜିତ କରିଛୁ। ଆମର ଯେଉଁମାନେ ଜଗାରଖା କରୁଛନ୍ତି ତାଙ୍କୁ ମଧ୍ୟ ବିଶିଷ୍ଟ ପୋଚର ମାନଙ୍କ ସହ ଡିଲ୍ କରିବା ପାଇଁ ତାଲିମ ମଧ୍ୟ ଦିଆଯାଉଛି। ଏବଂ ଏହି ତାଲିମ ଭିତରେ ମଧ୍ୟ ବନ ସୁରକ୍ଷା ସମିତିର ଯେଉଁ ଆଗଧାଡ଼ିରେ ଥିବା ଏବଂ ସହଯୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ଏହି ତାଲିମ ଶିବିର ଭିତରେ ତାଙ୍କୁ ଜଡ଼ିତ କରାଯାଉଛି, ଯେମିତି ତାଙ୍କୁ ବି ଲାଗିବ ଯେ ଏହି ଜଙ୍ଗଲ ସୁରକ୍ଷା ତାଙ୍କର ପାଇଁ ମଧ୍ୟ କିଛି ଗୁରୁ ଦାୟିତ୍ୱ ରହିଛି। ଏବଂ ତାଦ୍ୱାରା ଆମେ ସ୍ପେସିଫିକ୍ ଇଣ୍ଟେଲିଜେନ୍ସ ମଧ୍ୟ ପାଇପାରୁଛୁ ଏବଂ ସଫଳ ମଧ୍ୟ ହେଉଛୁ ଯଦି କିଛି ଇଲିସିଟ୍ ଟ୍ରାଫିକ୍ ହେଉଛି, ଯେମିତିକି ହାତୀ ଦାନ୍ତ, ବାଘ ଚମଡ଼ା, ବଜ୍ରକାପ୍ତା କାତି, ଏଇଭଳିଆ ଜିନିଷ ଯେତେବେଳେ କୌଣସି ଜାଗାରେ ଶିକାର ହେଇସାରିଲା ପରେ ଏଇଟା ଏକ ସ୍ଥାନ ଅନ୍ୟ ଏକ ସ୍ଥାନକୁ ଯେତେବେଳେ ଯାତାୟାତ ସମୟରେ ଧରା ପଡୁଛି, ଏହି ସୂଚନା ଆମକୁ ବହୁତ ଇମ୍ପୋର୍ଟାନ୍ସ ଦେଉଛି ଏବଂ ଏଥିରେ ସ୍ଥାନୀୟ ଲୋକମାନଙ୍କର ଯେଉଁ ସୂଚନା ଆମକୁ ଦେଉଛନ୍ତି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଏବଂ ଏଥିରେ ଅହେତୁକ ମାତ୍ରାରେ ଆମେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛୁ।
1: ତାହେଲେ ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ କହିବେ?
0: ଏହି ବର୍ଷ ଆମର ଅନ୍ୟ ବର୍ଷ ତୁଳନାରେ ଏଥରକ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ହିଟ୍ ୱେଭ୍ ହେଉଛି। ଏହା ପାଇଁ ସରକାର ବିଭିନ୍ନ ସମୟରେ ଏସ୍ଆର୍ସିଙ୍କ ଅଫିସ ତରଫରୁ ଏବଂ ବନ ବିଭାଗ ଅଫିସ ତରଫରୁ ମଧ୍ୟ ବହୁତ ସଚେତନତାମୂଳକ ବାର୍ତ୍ତା ବହୁତ ସମୟରେ ଆମକୁ ଦେଇଛନ୍ତି। ସେ ମାର୍ଗଦର୍ଶିକା ତକ ଆପଣଙ୍କୁ ଅବଲମ୍ବନ କରିବା ଦରକାର ଆପଣଙ୍କର ଏବଂ ଆପଣଙ୍କ ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବୋଲି। ଆଉ ଏଥିରେ ମଧ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଟିକେ ସଦୃଢ଼ତା ସହିତ ଆପଣଙ୍କର ଆଚରଣ ରହିବା ଉଚିତ। ଘର ବାହାରେ କିଛି ପାଣି ପାତ୍ର ରଖିଦିଅନ୍ତୁ, ଯେମିତିକି ଗାଈଟେ ହେଲା ଚଢ଼େଇଟେ ହେଲା, ସେମାନେ ତାଙ୍କର ଜଳ ଶୁଷ୍କତାକୁ ଦୂର କରିପାରିବେ। ପାଖରେ ଯଦି କୌଣସି ଚଢ଼େଇ ଫଡ଼େଇ ବସା ଅଛି ତାକୁ ଆପଣ ଡିଷ୍ଟର୍ବ କରନ୍ତୁ ନାହିଁ। ବନାଗ୍ନି ପ୍ରଶମନରେ ମାନେ ଆମର ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଦରକାର ମୁତାବକ ଯଦି କି ଅସାଧୁ ଲୋକ ଅଛନ୍ତି ତାର ସୂଚନା ଦିଅନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କର ପରିଚୟ ଗୁପ୍ତ ରଖାଯିବ ଏବଂ ଏଇ ଯୋଉ ଆପଣଙ୍କର ଦାୟିତ୍ୱକୁ ବନ ବିଭାଗ ସବୁ ସମୟରେ ମନେ ରଖିବ। ଏବଂ ଆପଣ ଯୋଉ ବାଟରେ ହଉ ନା କାହିଁକି ଯଦି ଆପଣ ଆମକୁ କିଛି ସହଯୋଗ କରିପାରୁଛନ୍ତି ଯାହାକି ଆମର ବନକୁ ଆହୁରି ସୁଦୃଢ଼ କରିବ, ବନ୍ୟପ୍ରାଣୀଙ୍କର ସୁରକ୍ଷା ଦିଗରେ ଏହା ଏକ ମାଇଲ ଖୁଣ୍ଟ ହେବ, ତାହେଲେ ଆପଣଙ୍କର ମଧ୍ୟ ବହୁତ ଏହାଦ୍ୱାରା ବିକାଶ ବି ହେବ ଏବଂ ବନ ବିଭାଗ ଆପଣଙ୍କ ପାଖରେ ସବୁବେଳେ ଋଣୀ ରହିବ। ତେଣୁ ଏତିକି ମାତ୍ର ଶେଷକୁ କହିବି ଯେ ବଞ୍ଚିଲେ ବନ ହସିବେ ଜନ, ଏହା ଏକ କଥା ନୁହଁ, ଏଇଟା ଏକ ପ୍ରଥାରେ ପରିଣତ ହେବା ଉଚିତ ଏବଂ ଆପଣମାନେ ସମସ୍ତେ ଏଥିରେ ବ୍ରତୀ ହେବା ଉଚିତ। ଡିପାର୍ଟମେଣ୍ଟ ଏକାକୀ କରିପାରିବ ନାହିଁ, ଡିପାର୍ଟମେଣ୍ଟ ସହିତ ହାତରେ ହାତ ମିଶାଇ ଆପଣଙ୍କୁ ଆଗେଇ ଆସିବା ପାଇଁ ଆନ୍ତରିକ ଅନୁରୋଧ। ଧନ୍ୟବାଦ।
1: ଯାହା ସମ୍ୟକ ବାବୁ, ଆପଣ ଆମ ଷ୍ଟୁଡିଓକୁ ଆସିଲେ। ଆଜି ଯୋଉ ଆଲୋଚନାର ବିଷୟ ଥିଲା ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସେ ସମ୍ପର୍କରେ ଭାବଗର୍ଭକ ତଥ୍ୟ ଦେଲେ ଆଉ ସୁନ୍ଦର ଭାବରେ ବୁଝେଇକି ଆମ ଶ୍ରୋତାବନ୍ଧୁମାନଙ୍କୁ କହିଲେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବନାନୀ ଶେଷ ହେଲା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆକାଶବାଣୀ ବଲାଙ୍ଗୀର, ସମୟ ରାତି 8 ପ୍ରଚାର କରୁଛୁ ଓଡ଼ିଆ କଥା ସାହିତ୍ୟର ବିଶେଷ କାର୍ଯ୍ୟକ୍ରମ ଗଳ୍ପ ଝର। ଆଜି ରହିଛି ଗଳ୍ପ ଭୋକର ଭୂଗୋଳ, ଗାଳ୍ପିକ ମନୋଜ କୁମାର ପୂଜାରୀ, ଉପସ୍ଥାପନା ରାଜବିଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଶୁଣନ୍ତୁ ଗଳ୍ପ ଭୋକର ଭୂଗୋଳ।
5: ଗଳ୍ପ ଭୋକର ଭୂଗୋଳ, ଗାଳ୍ପିକ ମନୋଜ ପୂଜାରୀ।

ଭୋକ ସତ୍ୟ ଜଗତ ମିଥ୍ୟା ହୋଇସାରିଥିଲା ସେ ଅଞ୍ଚଳର ଅଗଣିତ ଭୋକିଲା ମଣିଷଙ୍କ ପାଇଁ। ଜୀବନ କହିଲେ ସେମାନେ ବୁଝୁଥିଲେ ଭୋକ ସହ ଚବିଶ ଘଣ୍ଟା ଲଢ଼େଇ। ଦେହର ଛାଇ ପରି ତାଙ୍କୁ ଗୋଡ଼ଉଥିବା ଭୋକ କେବେ ଦୁର୍ଦ୍ଦାନ୍ତ ଭାଲୁଟିଏ ପରି ଆକ୍ରମଣ କରୁଥିଲା। ରାମପୁଡ଼ି ବିଦାରୀ ପକାଉଥିଲା ତ, ଆଉ କେବେ ଦୁରାରୋଗ୍ୟ ବ୍ୟାଧି ପରି କଲବଲ କରୁଥିଲା। ଭୋକରାକ୍ଷସ ସତେ ଯେମିତି ଅମରବର ପାଇଥିଲା ଓ ସେ ମୂଲକରୁ ବିଲକୁଲ ନ ହଟିବା ଲାଗି ପ୍ରତିଜ୍ଞା କରିଥିଲା। ନୋହିଲେ କେନ୍ଦ୍ର ସରକାର ରାଜ୍ୟ ସରକାରଠୁ ଆରମ୍ଭ କରି କେତେ କେତେ ସ୍ୱେଚ୍ଛାସେବୀ ସଂଗଠନ ବର୍ଷ ବର୍ଷ ଧରି ଚଳେଇଥିବା ଭୋକ ହଟାଓ ଅଭିଯାନରେ ସିଏ ତ ନିଶ୍ଚିହ୍ନ ହୋଇସାରିଥାନ୍ତା। ସେଇ ଭୋକାକ୍ରାନ୍ତ ଭୂଇଁର ବୁଭୁକ୍ଷୁ ମାଆଟିଏ ପେଟ ଚାଖଣ୍ଡକ ପାଇଁ ପେଟରୁ ଜନ୍ମକଲା ଛୁଆ ବିକ୍ରି କରିଦେବା, କ୍ଷୁଧାର୍ଥ ଲୋକ ବିଷାକ୍ତ କନ୍ଦା କିମ୍ବା ଅନ୍ୟାନ୍ୟ ଅଖାଦ୍ୟ ଖାଇ ଅକାଳ ମୃତ୍ୟୁରୁ ଶିକାର ହେବା ପରି ହୃଦୟ ବିଦାରକ ଘଟଣା ଦେଶ ବିଦେଶର ଗଣମାଧ୍ୟମଗୁଡ଼ିକ ପାଇଁ ଜୋରଦାର ଖବର ପାଲଟି ଯାଉଥିଲା। ଏଥିପାଇଁ ବିଧାନସଭା, ରାଜ୍ୟସଭା, ଲୋକସଭା ତଥା ଅନ୍ୟାନ୍ୟ ସଭାମାନଙ୍କରେ ମଧ୍ୟ ପ୍ରବଳ ପାଟିତୁଣ୍ଡ ହେଉଥିଲା। ମାତ୍ର ଭୋକ ତାର ବିକୃତ ଚେହେରା ନୂଆ ନୂଆ ଭଙ୍ଗୀରେ ଦେଖାଉଥିଲା। ଭୋକିଲା ମଣିଷମାନେ ନିରୁପାୟ ହୋଇ ଭାଗ୍ୟ ଓ ଭଗବାନଙ୍କୁ ଦୋଷାରୋପ କରି କପାଳରେ ହାତ ଦେଇ ରହିଥିଲେ। ଧରାପୃଷ୍ଠରେ ଗ୍ରୀଷ୍ମର ପ୍ରଥମ ପାଦ ପଡ଼ିବା ମାତ୍ରେ ଶୁଖିଗଲା ସେ ଅଞ୍ଚଳର କୂଅ, ପୋଖରୀ, ନଈ, ନାଳ। ବଢ଼ି ଚାଲିଲା ପାଣି ପାଇଁ ଲୋକଙ୍କ ଡହଳ ବିକଳ। ଲଣ୍ଡା ପାହାଡ଼ ସବୁ ସର୍ବହରା ପାଲଟି ଦିଶୁଥିଲେ ଦୟନୀୟ। ତାତି ଉଠୁଥିଲା ଫଟା ମାଟି, ପ୍ରାଣ ପ୍ରଦାୟୀ ପାଣି, ବିଦେହ ପବନ ଓ ଉଲଗ୍ନ ଆକାଶ। ଟାଙ୍ଗରପାଲିରେ ଜଣେ ବିଧବା ବୁଢ଼ୀ ଓ ଅସହାୟ ବୁଢ଼ା ଅନାହାରରେ ମରିସାରିଥିଲେ। ଅନେକ କଙ୍କାଳ ସାର ମଣିଷ ନିଜ ନିଜ ପ୍ରାଣକୁ ସମର୍ପି ସାରିଥିଲେ ସମୟ ହାତରେ। ଭୋକ ବାଘର ପିଠିରେ ସବାର ହୋଇ ଗାଁ ଦାଣ୍ଡରେ ବୁଲୁଥିଲା ଦୁର୍ଦ୍ଧର୍ଷ।

ବୁଧବଗର୍ତ୍ତୀ ସାମ୍ନାରେ ଅନ୍ୟ ବିକଳ୍ପ ନଥିଲା। ନିଜେ ସବୁଦିନ ବେମାରିଆ, ବୁଢ଼ା ବାପ ଓ ବୁଢ଼ୀ ମାଆକୁ ମରଣ ମୁହଁକୁ ଠେଲି ତ ଦେଇ ହେବନି। ଏକମାତ୍ର ଭରସା ସାନ ଭାଇ ଚେରୁ, ଚେରୁ ଜୁଆନ ମେହନତି, ବଡ଼ ଭାଇକୁ ତାର ଭାରି ଭକ୍ତି। ଠିକାଦାରର କଥାରେ ବୁଧୁ ବାଧ୍ୟ ହେଇ ହଁ ଫରିଲା। ଉପାୟ ବି ଆଉ କିଛି ନଥିଲା, ଚେରୁକୁ ଠିକାଦାର ନେବ ଆନ୍ଧ୍ର, ସେଇଠି ଇଟା କଢ଼ି ବସିଏ ପଇସା କମେଇବ, ଫି ମାସକୁ ଘରକୁ ପଠେଇବ। ବୁଧୁକୁ ଆଗୁଆ 10,000 ଦେଇଦେଲା ଠିକାଦାର। ସନ୍ଧ୍ୟାବେଳେ କଣ୍ଟାବାଞ୍ଜି ଷ୍ଟେସନରୁ ଟ୍ରେନ୍ ବାହାରିବ, ସେଥିରେ ଯିବାକୁ ପଡ଼ିବ ଚେରୁକୁ। 2 ଦିନ ଆଗରୁ ଠିକାଦାର ଖବର ପଠେଇଥିଲା, ଟ୍ରକ୍ରେ ସିଏ ଚେରୁ ପରି ଆହୁରି ଅନେକ ଚେରୁଙ୍କୁ ନେଇ ଷ୍ଟେସନରେ ପହଞ୍ଚେଇବ, ଗାଡ଼ିରେ ବସେଇ ଦେଇ ଯିବାର ସବୁ ବ୍ୟବସ୍ଥା କରିଦେବ। ଚେରୁକୁ ବିଦାୟ ଦେବା ପାଇଁ ସେଇ ଟ୍ରକ୍ରେ ଷ୍ଟେସନ ଯାଏ ଯିବ ବୁଧୁ। ସେମାନଙ୍କ ଯିବା କଥା ଜାଣିବା ବେଳୁ ବୁଧୁର 8 ବର୍ଷର ପୁଅ ତହସିଲଦାର ଜିଦ୍ ଧରି ବସିଛି, ସିଏ ବି ସାଙ୍ଗରେ ଯିବ, ଗାଡ଼ି ବସିବ। କଣ୍ଟାବାଞ୍ଜି ଷ୍ଟେସନରେ ସେମାନେ ପହଞ୍ଚିଲା ବେଳକୁ ଟ୍ରେନ୍ ଲାଗିସାରିଥାଏ। ପ୍ଲାଟଫର୍ମରେ ଲାଗି ରହିଥାଏ ଭିଡ଼, ବ୍ୟସ୍ତତା, ଧାଁଦୌଡ଼। ବୁଧୁ ଦେଖିଲା ଆଖପାଖ ଗାଁର ଶହ ଶହ ଲୋକ ଯାଉଛନ୍ତି ଆନ୍ଧ୍ର। ଏତେ ଲୋକ ଗହଳି ହୋହଲ୍ଲା ଦେଖି କିଛିଟା ଡରିଗଲା ତହସିଲଦାର। ତାକୁ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାକୁ ଟାଣି ନେଇ ସେଇଠି ଠିଆ ହେବାକୁ ତାଗିଦ କରି ବୁଧୁ ଗଲା ତା ଭାଇ ବସିଥିବା ଡବା ଆଡ଼େ। ତହସିଲଦାର ସୁନା ପିଲାଟି

ପରି ସେହି ଜାଗାରେ ଠିଆ ହୋଇଥାଏ। ଆବିଷ୍କାରକ ରାକ୍ଷୀରେ ସିଏ ଚାହୁଁଥାଏ ଚାରିଆଡ଼େ। ହଠାତ୍ ତା ନଜର ପଡ଼ିଲା ତା ବାଁ ପଟେ ଥିବା ଦୋକାନରେ ଚାଲୁଥିବା ଟେଲିଭିଜନ ଉପରେ। କେଉଁ ଗୋଟେ ପୌରାଣିକ ଧାରାବାହିକ ଚାଲିଥାଏ ଟିଭିରେ। ରଙ୍ଗୀନ ଟିଭି ପର୍ଦ୍ଦାରେ ସ୍ୱର୍ଣ୍ଣ ମୁକୁଟ ପରିହିତ ପ୍ରଭୁ ଉଦ୍ଭାସିତ, ହସ ହସ ବଦନ, ଭକ୍ତର ତପସ୍ୟାରେ ସନ୍ତୁଷ୍ଟ ସିଏ। ପ୍ରସନ୍ନ ହେ କହୁଛନ୍ତି ବର ମାଗିବାକୁ, କୃତ୍ୟକୃତ୍ୟ ହେ ଭକ୍ତ ବର ମାଗୁଛି, ତଥାସ୍ତୁ କହି ମହାଶୂନ୍ୟରେ ଉଭେଇ ଯାଉଛନ୍ତି ଦୟାମୟ ପ୍ରଭୁ। ମନ୍ତ୍ରମୁଗ୍ଧ ହେ ଟିଭି ଦେଖାରେ ହଜିଯାଇଥିବା ତହସିଲଦାରକୁ ହଲେଇ ଦେଇ ସଚେତନ କଲା ବୋଧୁ, ଟ୍ରେନ୍ ଚାଲିଯାଇଥିଲା। ପ୍ଲାଟଫର୍ମରୁ ଭିଡ଼ କମି ବସୁଥିଲା। ଚେରୁକୁ ବିଦାୟ ଦେଇ ଭିତରେ ଏକ ଶୂନ୍ୟତା ଅନୁଭବ କରୁଥାଏ ବୋଧୁ। ଠିକାଦାର ଟ୍ରକ୍ରେ ସେମାନେ ଫେରିଲେ। ସେମାନଙ୍କୁ ଗାଁ ପାଖରେ ଛାଡ଼ିଦେଇ ଚାଲିଗଲା ଟ୍ରକ୍। ଘରକୁ ଫେରି ପଖାଳ ଗଣ୍ଡାଏ ଲେଖାଏଁ ଖାଇ ଶୋଇଗଲେ ବାପ ପୁଅ। ଚରମ ବିସ୍ମୟ ଓ ପରମ ଆନନ୍ଦରେ ତହସିଲଦାରର ମୁହଁରେ ଭାଷା ଫୁଟୁନଥାଏ। ତା ଆଗରେ ଉଭା ସ୍ୱୟଂ ଭଗବାନ। ମୁହଁରେ ମିଠା ମିଠା ହସ, ଦିବ୍ୟ ସୁନ୍ଦର ଚେହେରା, ମଥାରେ ଝଲସୁଛି ସୁନା ମୁକୁଟ, ଅବିକଳ ଟିଭିର ଭଗବାନ ପରି। ତାକୁ ସେ ଚାହିଁଥିଲେ ଖୁବ୍ ସ୍ନେହଭରା ନଜରରେ। ହସି ହସି କହିଲେ, ମାକ୍, ଯାହା ତୋର ଇଚ୍ଛା ହେଉଛି ମାକ୍। ସାଙ୍ଗେ ସାଙ୍ଗେ କିଛି ବି ଭାବିପାରିଲାନି ତହସିଲଦାର। ତାର କୁନି ମଗଜକୁ କୌଣସି ବି ବଡ଼ କଥା ପଶୁନଥାଏ। ପ୍ରଭୁ ଛିଡ଼ା ହୋଇଥିଲେ ମହାଶୂନ୍ୟରେ, ତାଙ୍କ ପଛରେ ନୀଳ ଆକାଶ, ଆକାଶରେ ଅସଂଖ୍ୟ ଟିକି ଟିକି ତାରା। ତାରାମାନଙ୍କୁ ଚାହିଁଥିବା ବେଳେ ହଠାତ୍ ତାର ମନେ ପଡ଼ିଗଲା ମୁଢ଼ି କଥା। ମୁଢ଼ି କଥା ଭାବୁ ଭାବୁ ତାକୁ ଭୋକ ଲାଗିଗଲା। ସେଇଠୁ ସେ ପ୍ରଭୁଙ୍କୁ କହିଲା, ଭଗବାନ, ଆକାଶର ସବୁତକ ତାରାଙ୍କୁ ମୁଢ଼ି କରି ଦିଅ ଯେ ଆମେ ବସି ଖାଉଥିବୁ, ଯେତେ ଖାଇଲେ ବି ସରୁନଥିବ। ହସି ହସି ସୁନା ମୁକୁଟ ପିନ୍ଧା ଭଗବାନ କହିଲେ, ତଥାସ୍ତୁ। ତାପରେ ଭୁସ୍କିନା ଉଭେଇଗଲେ ତାରାଙ୍କ ଗହଣରେ ନୀଳ ଆକାଶରେ। ଖୁସିରେ ଉଛୁଳି ଉଠୁଥିଲା ତହସିଲଦାର। ଠିକ୍ ସେତିକିବେଳେ ତାକୁ କିଏ ଜୋରରେ ହଲେଇ ଦେଲା, ତାର ନିଦ ଭାଙ୍ଗିଗଲା। ତାର ମା ତାକୁ ଉଠାଉଥିଲେ। ସେତେବେଳେ ସ୍ୱପ୍ନ ଓ ବାସ୍ତବତାର ମଝାମଝି ଏକ ଅସ୍ପଷ୍ଟ ସୀମାନ୍ତରେ ସେ ଛିଡ଼ା ହୋଇ ଭାବୁଥିଲା, ସିଏ କେତେ ବଡ଼ ଭୁଲଟେ କରି ନ ପକେଇଲା। ଦୟାଳୁ ଭଗବାନଙ୍କୁ ସେ ତ ତାରାମାନଙ୍କୁ ମୁଢ଼ି ବଦଳରେ ଭାତ କରିଦିଅ ବୋଲି କହିପାରିଥାନ୍ତା। ଧେତ୍, ଗଲା, ସବୁ ଗଡ଼ବଡ଼ ହୋଇଗଲା। ଭାତରେ ସିନା ପେଟ ପୁରେ, ମୁଢ଼ିରେ କ'ଣ ହେବ? ଦି ହାତରେ ସିଏ ଆଖି ଘଷି ଘଷି ଉଠୁଥିଲା। ଦୂରରୁ କେଉଁଠି ଗୋଟେ

ଓଡ଼ିଆ କଥା ସାହିତ୍ୟର ବିଶେଷ କାର୍ଯ୍ୟକ୍ରମ ଗଳ୍ପଝରରେ ଶୁଣିଲେ ଭୋକର ଭୂଗୋଳ। ଗାଳ୍ପିକ ଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା ରାଜବିଲୋଚନ ଆଚାର୍ଯ୍ୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ FM ବ୍ୟାଣ୍ଡ 101.9 MHz ଯୋଗେ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଶିଳ୍ପୀ ଉଦିତ ନାରାୟଣ, ଗୀତିକାର ନିଜାମ, ସଙ୍ଗୀତ ସଞ୍ଜୟ।

ଉଦିତ ନାରାୟଣଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତଚରଣ ଦାସକୃତ ମଥୁରା ମଙ୍ଗଳର ଭାଗ 11।

ଆଗରେ ବଳରାମ, ପଛରେ କହ୍ନେଇ। ମୃଦୁ ମୃଦୁ ହସ, ଛମ୍ ଛମ୍ ପାଦ ଶବ୍ଦ, ଅପରୂପ କାନ୍ତି, ଶିରରେ ମୟୂର ଚନ୍ଦ୍ରିକା, ଦକ୍ଷିଣ ନାସାରେ ମୁକ୍ତା ମଞ୍ଚୁଳ ତିଳ ଫୁଲର ଦୀପ୍ତି। ସତେ ଯେମିତି କଳା ମେଘ କୋଳରୁ ବାଳର ବି ଝଟକି ଆସୁଛନ୍ତି। ଅହୋ ଭାଗ୍ୟ ମଥୁରା ମାଟିର, ପଡ଼ିଛି ଶ୍ରୀପାଦ ପଦ୍ମ ଦ୍ୱାପରେ ଅବତାରୀ ଶ୍ରୀ ବିଷ୍ଣୁଙ୍କର। ଗହ ଗହ ରାଜଦାଣ୍ଡ, ହାସ୍ୟ ଉଲ୍ଲାସରେ ଗୋପବାଳ, ଦେଖିବାକୁ କାଞ୍ଚନ ଭୂଖଣ୍ଡ। ଧନୁଯାତ୍ରା ଆୟୋଜନେ, କଂସ ମନ୍ତ୍ରଣା ସାଧନେ, ଚଳଚଞ୍ଚଳ ସଦା ମଥୁରା ନଗରୀ। ଭାବଗ୍ରାହୀ ଭାବକୁ ନିକଟ, ଅନ୍ତର୍ଯ୍ୟାମୀ ବୁଝିଛନ୍ତି ମାଥୁଳ ଅନ୍ତର, ସେଇଥିପାଇଁ ତ ମଞ୍ଚ ଅବତାର ରାଜପଥରେ ଶ୍ରୀକୃଷ୍ଣ। ପରସ୍ପର କର୍ଣ୍ଣଭେଦ କରି ପୁର ପ୍ରବେଶ ହେବା କଥା ପ୍ରଘଟ ହେଲା ଦାଣ୍ଡରେ ଘାଟରେ ଘରେ ଅନ୍ତପୁରେ। ଧାଇଁଲେ ଆବାଳ ବନିତା ରାଜଦାଣ୍ଡକୁ, ହସି ହସାଇ ଆସୁଥାନ୍ତି ନଟବର। ଆତୁର ମଥୁରା ନାରୀ ଭୁଲି ଯାଉଛନ୍ତି ନିଜ ଦୈନନ୍ଦିନ କର୍ମ, ବେଳେବେଳେ ଗୃହସ୍ଥାରମଣୀ କୂଳ ନିଜ ପତି ଧର୍ମ। ଇତସ୍ତତ ବେଶଭୂଷା, ଚଞ୍ଚଳ ମାନସିକତା, ଲଜ୍ଜାର ଚିହ୍ନ ନାହିଁ। ଅବାକ୍ ମଥୁରା ରମଣୀ ଶ୍ରୀକୃଷ୍ଣ ଦର୍ଶନେ, ବିଣା ଜିଣା କଣ୍ଠରୁ ନିଃସୃତ ଆଥୁର ଡାକ, ଆଖିର ଉତ୍ସୁକତାକୁ ଆଡ଼ ନୟନରେ, ମୃଦୁ ହସରେ, ବଙ୍କିମା ଛଟାରେ ନିରେଖି ନେଉଛନ୍ତି ସେ ମନମୋହନ।

ଶୁଣୁଥିଲେ ଭକ୍ତଚରଣ ଦାସ କୃତ ମଥୁରା ମଙ୍ଗଳର ଭାଗ 11। ଆକାଶବାଣୀ ବଲାଙ୍ଗୀର, ସମୟ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ।

ଆକାଶବାଣୀ ବଲାଙ୍ଗୀର, ସମୟ ରାତି 10:00, ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମ କଥାଚିତ୍ର ଉଦୟ ଭାନୁ, ସଙ୍ଗୀତ ବାସୁଦେବ ରଥ, ଗୀତିକାର ଶିବବ୍ରତ ଦାସ, କଣ୍ଠଦାନ କରିଛନ୍ତି ମହମ୍ମଦ ତାଜ ଓ ଅନୁରାଧା।

ଚିହ୍ନା ଅଚିହ୍ନା କଥାଚିତ୍ର ଗାଇଛନ୍ତି ପ୍ରଣବ ପଟ୍ଟନାୟକ ଏବଂ ତାନସେନ ସିଂ ତଥା ସ୍ୱାଗତିକା ଏବଂ ସାଥୀମାନେ। ଲେଖା ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ବାସୁଦେବ ରଥ।

ସଙ୍ଗୀତ ବାସୁଦେବ ରଥ, ଗୀତ ରଚନା ଭକ୍ତ ସାଲବେକ, ଚଳଚ୍ଚିତ୍ର ମାନ ଅଭିମାନ, କଣ୍ଠଦାନ କରିଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

ଅନ୍ତର୍ଜୟ ମିଶ୍ରଙ୍କ ଲେଖା, ସଙ୍ଗୀତ ବାସୁଦେବ ରଥ, ଗାଇଛନ୍ତି ମହମ୍ମଦ ତାଜ। କଥାଚିତ୍ର ଦେଖ ଖବର ରଖ ନଜର।

ଏଗୀତଟି ଗାଇଛନ୍ତି ଶ୍ରୀକାନ୍ତ ଦାସ ଓ ଗୀତା ଦାସ। ଗୀତ ନାଟ୍ୟଶ୍ରୀ ରଘୁନାଥ ମିଶ୍ର। ସଙ୍ଗୀତ ବାସୁଦେବ ରଥ। ଅନ୍ଧଦିନିଆ ଚଳଚ୍ଚିତ୍ର।

ବିନୋ ନନ୍ଦଙ୍କ ଗୀତ ଗାଇଛନ୍ତି ଦେବାଶିଷ ମହାପାତ୍ର, ସଙ୍ଗୀତ ବାସୁଦେବ ରଥ, କଥାଚିତ୍ର ପ୍ରତିଶୋଧ ଅପରାଧ ନୁହେଁ।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ୟଶରାଜଙ୍କ ଶାସ୍ତ୍ରୀୟ କଣ୍ଠରେ ପ୍ରଥମେ ରାଗ ଜୟ ଜୟ ଅନ୍ତି ଏବଂ ପରେ ପରେ ରାଗ କାଫି।